ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 5:56। ଆଜି ସୋମବାର 1948 ଶୁକ୍ରବାର ଜ୍ୟେଷ୍ଠ 4 ଦିନ 2024 ମଇ 25 ତାରିଖ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଶ୍ରୋତାମାନଙ୍କ ମଙ୍ଗଳମନାସି ମାଙ୍ଗଳିକ ସହ ଆରମ୍ଭ କରୁଛୁ ଆଜିକାର ଏହି ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡ 101.9 MHz।

ନିଜ ସୁଖ ପାଇଁ କରାଯାଉଥିବା କର୍ମ ସୀମିତ ସୁଖ ଦେଇଥାଏ, କିନ୍ତୁ ପରୋପକାର ପାଇଁ କରା

0: ଶୁଣୁଥିଲେ ଆରାଧନା କାର୍ଯ୍ୟକ୍ରମରେ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆମ ପରିବେଶ। ଏଥିରେ ଆଜି ଅଛି ସଂକ୍ଷିପ୍ତ ଆଲୋଚନା, ପରିବେଶ ସୁରକ୍ଷାର ବିଭିନ୍ନ ଦିଗ। ଆଲୋଚକ ଡକ୍ଟର ନରେନ୍ଦ୍ର କୁମାର ମିଶ୍ର।
1: ଅର୍ଥନୈତିକ ପ୍ରଗତି ପାଇଁ ପ୍ରାକୃତିକ ସମ୍ପଦର ଆବଶ୍ୟକତା ସମସ୍ତେ ଉପଲବ୍ଧି କରିଥାନ୍ତି। ବିଶେଷ କରି ବିକାଶଶୀଳ ଦେଶମାନଙ୍କରେ ଅର୍ଥନୈତିକ ପ୍ରଗତି ପାଇଁ ପ୍ରାକୃତିକ ସମ୍ପଦର ଆବଶ୍ୟକତା ଯଥେଷ୍ଟ ଅଧିକ। ଉଦାହରଣ ସ୍ୱରୂପ ଜାପାନ, ଦକ୍ଷିଣ କୋରିଆ ଓ ତାଇୱାନ ଇତ୍ୟାଦି ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ଥିଲେ ମଧ୍ୟ ସେମାନେ ତାଙ୍କର ପ୍ରଚୁର ପୁଞ୍ଜି, ଦକ୍ଷ ଶ୍ରମଜୀବୀ ଓ ଆଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ଅର୍ଥନୈତିକ ପ୍ରଗତିକୁ ଆଗେଇ ନେଇଥାନ୍ତି। ଏହା କହିବାର ତାତ୍ପର୍ଯ୍ୟ ହେଲା, ଦୁଇ ପ୍ରକାରର ପ୍ରାକୃତିକ ସମ୍ପଦ ଥାଏ। କେତେକ ହେଲେ ନବୀକରଣ ଯୋଗ୍ୟ, ଯଥା ଭୂମି, ଜଳ, ମତ୍ସ୍ୟ ସମ୍ପଦ ଓ ଜଙ୍ଗଲ, ଓ ଅନ୍ୟମାନେ ହେଲେ ନବୀକରଣ ଅଯୋଗ୍ୟ, ଯଥା ଖଣିଜ ପଦାର୍ଥ ଏବଂ ଖଣିଜ ତୈଳ। ତେଣୁ ଯେଉଁ ସମ୍ପଦର ନବୀକରଣ ହେବ ନାହିଁ ସେଗୁଡ଼ିକ ସତର୍କତାର ସହିତ ବ୍ୟବହାର କରିବା ଦରକାର, ଏବଂ ଯେଉଁ ବିଭବର ନବୀକରଣ ହୋଇପାରିବ ସେଗୁଡ଼ିକ ବିନିଯୋଗ କରିବା ସହିତ ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରିବା ଦରକାର। ସମାଜର ଅର୍ଥନୈତିକ ବିକାଶର ଧାରାକୁ ଯଦି ବା ଆଗେଇ ନେବା ପାଇଁ ପ୍ରାକୃତିକ ସମ୍ପଦର ବିନିଯୋଗ କରାଯାଏ, ତେବେ ଏଥିପାଇଁ ପରିବେଶ ଯେପରି ଦୂଷିତ ନ ହୁଏ ସେଥିପାଇଁ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ। ଜଙ୍ଗଲରୁ ଗଛ କଟାରେ ଯଦି କିଛି ସଂଯମତା ନ ରୁହେ ଅନେକ ଉପାଦେୟ ବୃକ୍ଷ ନିଶ୍ଚିନ୍ନ ହୋଇଥାନ୍ତି, ବନ୍ୟପଶୁଙ୍କର ସଂଖ୍ୟା ହ୍ରାସ ହୋଇଯାଏ, ଜଳଚକ୍ର ଉପରେ ପ୍ରତିକୂଳ ପ୍ରଭାବ ପଡ଼େ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢ଼େ ଏବଂ ସବୁଜ ଗୃହ ପ୍ରଭାବ ବୃଦ୍ଧି ଓ ଜାଗତିକ ଉଷ୍ମତା ବୃଦ୍ଧି ପାଇଥାଏ। ମୃତ୍ତିକା କ୍ଷୟ ଓ ମୃତ୍ତିକାର ଉର୍ବରତା ନଷ୍ଟ ହୋଇଥାଏ। ଏହିପରି ପରିସଂସ୍ଥାର ଅସନ୍ତୁଳନ ଯୋଗୁଁ ନାନା ବିପର୍ଯ୍ୟୟ ଘଟିଥାଏ। ପ୍ରାକୃତିକ ସମ୍ପଦର ଅନୁପଯୁକ୍ତ ପରିଚାଳନା ଯୋଗୁଁ ସମାଜ ଓ ଅର୍ଥନୀତିର କିପରି ପ୍ରଭାବ ପଡ଼େ ସେ ହେଲା ଭୂତଳ ଜଳର ବହୁଳ ବ୍ୟବହାର। ଯେଉଁ ଅଞ୍ଚଳରୁ ଦିନ ଥିଲା ଲୋକେ ଭୂତଳ ଜଳକୁ ପାଇପାରୁଥିଲେ 20-30 ଫୁଟ ତଳୁ, ଆଜି ଅନେକ ଅଞ୍ଚଳରେ ଜଳ ସଂଗ୍ରହ କରିବା ପାଇଁ ଅନେକ ଗଭୀରକୁ ଯିବାକୁ ପଡ଼ୁଛି। କେତେକ ଅଞ୍ଚଳରେ 200-250 ଫୁଟ ନଳକୂଅରୁ ପାଣି ବାହାରୁଛି। ସେଥିପାଇଁ ଜଳ ପ୍ରଦୂଷଣ ଓ ନିୟନ୍ତ୍ରଣ ଏବଂ ଭୂତଳ ଜଳ ଓ ଖଣିର ଆଇନ ଇତ୍ୟାଦି ପରିବେଶ ସଂକ୍ରାନ୍ତୀୟ କେତେକ କେନ୍ଦ୍ରୀୟ ଆଇନ ମଧ୍ୟ ଅଛି, ସେଥିପାଇଁ ଦଣ୍ଡବିଧାନ ମଧ୍ୟ ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଲା ଲୋକଙ୍କ ମନରେ ଏହି ପ୍ରାକୃତିକ ସମ୍ପଦର ବ୍ୟବହାର ଉପରେ ସଚେତନତା ରହିବା ଦରକାର। ଆଧୁନିକ ଯୁଗରେ

0: ରାସାୟନିକ ପଦାର୍ଥର ବହୁଳ ବ୍ୟବହାର ଯୋଗୁଁ ମଧ୍ୟ ପରିବେଶ ଉପରେ କୁପ୍ରଭାବ ପଡ଼େ। ବିସ୍ଫୋରକ ଜନସଂଖ୍ୟାର ଖାଦ୍ୟ ଚାହିଦା ମେଣ୍ଟାଇବା ପାଇଁ ଜମିମାନଙ୍କରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର କରାଯାଏ, ଯଦ୍ୱାରା ଜମିର ମାଟିର ମାନରେ ଅବନତି ଘଟିଥାଏ। ଶିଳ୍ପ କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥକୁ ନଦୀନାଳରେ ଅବାରିତ ଭାବରେ ଛାଡ଼ି ଦିଆଯିବା ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ ଏବଂ ପରିବେଶ ଓ ପରିସଂସ୍ଥାର ବିଶେଷ କ୍ଷତି ଘଟିଥାଏ। ତେଣୁ ଉପଯୁକ୍ତ ଆଇନ ଓ କଡ଼ାକଡ଼ି ପ୍ରଚଳନ କରାଯିବା ଦରକାର। ପରିବେଶ ସୁରକ୍ଷା ପାଇଁ ଜୀବାଶ୍ମ ଇନ୍ଧନର ବ୍ୟବହାର ନିୟନ୍ତ୍ରଣ କରିବା ଦରକାର। ରୋଷେଇ ଆଦି କାର୍ଯ୍ୟରେ ଧୂମବିହୀନ ଇନ୍ଧନ ବ୍ୟବହାର କରିବା ଦରକାର। ସୌରଶକ୍ତିର ବହୁଳ ବ୍ୟବହାର କରାଯିବା ଦରକାର। ବିଶୁଦ୍ଧ ଜଳ ଉପରେ ସଚେତନତା ସୃଷ୍ଟି କରାଯିବା ଦରକାର। ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ପଥପ୍ରାନ୍ତ ବୃକ୍ଷରୋପଣ ଯୋଜନା ହାତକୁ ନେବା ଆବଶ୍ୟକ। ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ନିର୍ବିଶେଷରେ ଗୋଚର ଓ ଚାରଣ ଭୂମିମାନ ରଖାଯିବା ଆବଶ୍ୟକ। ବଡ଼ ବଡ଼ ସହର ଓ ପୌରାଞ୍ଚଳରେ ସର୍ବସାଧାରଣ ପାର୍କ ଏବଂ ବଗିଚାମାନ ସୃଷ୍ଟି କରାଯିବା ଦରକାର। ଏବେ ସହରାଞ୍ଚଳ ଓ ପୌରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁର ପରିଚାଳନା ଏକ ମୁଖ୍ୟ ସମସ୍ୟା। ଏସବୁକୁ ଚାରିସ୍ତରୀୟ ପରିଚାଳନା ପଦ୍ଧତିରେ ଉପଚାର କରିବା ଦରକାର। ସେଗୁଡ଼ିକ ହେଲା ଆବର୍ଜନା ପରିମାଣ ହ୍ରାସ କରିବା, ଶିଳ୍ପ ଆବର୍ଜନାର ପୁନଃ ପ୍ରକ୍ରିୟାକରଣ କରିବା, ନିର୍ଗତ ଆବର୍ଜନାର ବିପଦ ବିହୀନ ଉପଚାର କରିବା ଏବଂ ଆବର୍ଜନାଗୁଡ଼ିକୁ ସଂଗ୍ରହ ପରିବହନ କରି ପରିବେଶକୁ ସୁହାଇଲା ଭଳି ସ୍ଥାନରେ ଫିଙ୍ଗିବା ବା ଠୁଳ କରିବା। ତରଳ ବର୍ଜ୍ୟବସ୍ତୁକୁ ନଦୀ କିମ୍ବା ନାଳକୁ ନ ଛାଡ଼ି ଉପଯୁକ୍ତ ପରିଚାଳନା କରିବା। ଭୂମିକମ୍ପ, ବନ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ କରିବା ସମ୍ଭବ ନୁହେଁ। ତେବେ ଯଦି ଏଭଳି ସମସ୍ୟାର କିପରି ମୁକାବିଲା କରିବାକୁ ହେବ ସେ ବିଷୟରେ ମଧ୍ୟ ସମସ୍ତେ ସଚେତନ ହେବା ବିଶେଷ ଗୁରୁତ୍ୱପୂର୍ଣ୍ଣ।
1: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଆମ ପରିବେଶ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 460। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି। ଏହି ଭାଗର ଶିଳ୍ପୀମାନେ ହେଲେ ଶୋଳଭାମା ମହାପାତ୍ର, ପଦ୍ମାବତୀ ଦ୍ୱିବେଦୀ, ସୁଭାଷ ଦାସ ଏବଂ ବାଦଲ କୁମାର ଆଚାର୍ଯ୍ୟ।

ପ୍ରବୁଦ୍ଧ ବୁଝାଇଛନ୍ତି ଦୁଃଖ ନାଶ ଓ ସୁଖପ୍ରାପ୍ତି ନିମନ୍ତେ ଯେଉଁମାନେ କର୍ମ କରିଥାନ୍ତି ସେମାନେ କର୍ମ ସମୂହର ବିପରୀତ ଫଳ ଭୋଗିଥାନ୍ତି। ମାୟାକୁ ଅତିକ୍ରମ କରିବାକୁ ଚାହୁଁଥିବା ଲୋକେ କର୍ମଜନିତ ସ୍ୱର୍ଗଲୋକ ପ୍ରାପ୍ତିକୁ ବି ନଶ୍ୱର ବୋଲି ଜାଣିବା ଉଚିତ। ଅଧିକନ୍ତୁ ଶବ୍ଦବ୍ରହ୍ମ ଓ ପରମବ୍ରହ୍ମ ତତ୍ତ୍ୱଜ୍ଞ ଗୁରୁଙ୍କ ଶରଣାଗତ ହେବା ପ୍ରୟୋଜନ ଅଟେ। ଏବେ ରାଜା ନିମି ପ୍ରଭୁ ପରମାତ୍ମା ପରମବ୍ରହ୍ମ ନାରାୟଣଙ୍କ ସ୍ୱରୂପ ଜାଣିବାକୁ ଆଗ୍ରହଶୀଳ ହୋଇ ଉଠିଛନ୍ତି।

ଏଇଠି ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 460। ଆକାଶବାଣୀ ବଲାଙ୍ଗୀର ଏହା ପରର କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ। ପରେ ପରେ ଶୁଣିବେ ସଂସ୍କୃତ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନ ହେବାରକେ ଥିବା ସମାରୋହଟି ପଦ୍ମ ବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ବିଜେତାମାନଙ୍କୁ ପୁରସ୍କୃତ କରାଯିବା। ଏ ବଛର ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବା। ସେଥି 5 ଜଣଙ୍କୁ ପଦ୍ମ ବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଆଉ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ନୀତି ସମ୍ମାନ କରାଯିବା। ଓଡ଼ିଶାନୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍। ଏ ବାବଦେ ମହେନ୍ଦ୍ର କୁମାର ମିଶ୍ର କହିଛନ୍,
1: ଭାରତର ଆଦିବାସୀ ମାନଙ୍କର ଭାଷା ଲାଗି ଆଉ ସଂସ୍କୃତି ଲାଗି ଆଉ ପଶ୍ଚିମ ଓଡ଼ିଶାର ଲୋକ ସାହିତ୍ୟ ଲାଗି ମୋର ଯେନ୍ 40 ବର୍ଷର ଅବଦାନ ସେଇଟାକେ ଚିହ୍ନିକରି ଭାରତ ସରକାର ମୋତେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍। ସେଥିଲାଗି ଭାରତ ସରକାର ପାଖରେ ମୁଁ କୃତଜ୍ଞ ହୁଏ। ଯଦି ଆମେ ଏଇ ସମ୍ମାନଟା ପାଇଛୁ, ଏ ସମ୍ମାନକେ ଫେର ଲୋକର ପାଖକେ ପହଞ୍ଚାଇବାଟା ଆମର ମୂଳ କାମ। ସେଟା ଯଦି ନାଇଁ କରମୁ, କେବଳ ସମ୍ମାନ ପାଇବାଟା କିଛି ଅର୍ଥ ନାହିଁ। ଲୋକ ସେବା କରିବାଟା ହିଁ ବହୁତ ବଡ ସମ୍ମାନ, ଆଉ ସମ୍ମାନ ପାଇଲା ପରେ ବି ଲୋକ ସେବା କରିବାର କଥା। ଆଜି ଏଇଟା ମୋର ଅନୁଭବ ଆଏ। ଧନ୍ୟବାଦ।
0: ରାଜ୍ୟ ଶିଳ୍ପାୟନ ଆଉ ସ୍ଥାନୀୟ ନିଯୁକ୍ତି ସୁଯୋଗକେ ତୁର୍ତ୍ତି କରିବାର ଲକ୍ଷ୍ୟତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲ ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରିଛନ୍। ମୁଖ୍ୟମନ୍ତ୍ରୀ ପହେଲା କାଳିବେଟିର ଗୋଟିଏ କପଡ଼ା କମ୍ପାନୀ ପରିଦର୍ଶନ କରିକିରି କର୍ମଚାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। 376 କୋଟି ଟଙ୍କାର ଏହି ପ୍ଲାଣ୍ଟ ଗୋଟିଏ ବଛରନୁ କମ୍ ସମିଆତି ଉତ୍ପାଦନ ମୂଲ କରିଛେ, ଆଉ ଏଥିଲାଗି ପାଖାପାଖି 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛେ, ଯେନ୍ଥି ମହିଳା କର୍ମଚାରୀ ଅୟତ୍କା ରହିଛନ୍। ତାର ଉତ୍ତରୁ ମୁଣ୍ଡା ଆମ୍ବର ଆନାଡ୍ରୋନ୍ ସିଷ୍ଟମ ପରିଦର୍ଶନ କରିକିରି ମୁଖ୍ୟମନ୍ତ୍ରୀ ଅପରେସନ୍ ସିନ୍ଦୁର ସମିଆତି କମ୍ପାନୀ ଡ୍ରୋନ୍ ଟେକ୍ନୋଲୋଜି ସଫଳ ବ୍ୟବହାର ଲାଗି ପ୍ରଶଂସା କରିଛନ୍। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଲାଗି ଅତ୍ୟାଧୁନିକ ହଷ୍ଟେଲ ଆଉ ଇଭି ବସ୍ ସେବାର ଘୋଷଣା କରିଛନ୍। ରାଜ୍ୟ ହେଉଥିବା ଜବରଖରାକେ ନଜରଥି ରଖିକରି ଆଜି ଭୁବନେଶ୍ୱର ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକେ ଗୋଟିଏ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରବାର୍ଥି ସାହାଯ୍ୟ କରବାର୍ ଲାଗି ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଓ ବିଶେଷଜ୍ଞମାନଙ୍କର ଗୋଟିଏ ଦଲ ନିୟୋଜିତ କରବାର୍କେ ନିର୍ଦ୍ଦେଶ ଦେଇଛନ୍। ସିବିଏସ୍ଇ ପରୀକ୍ଷା ଫଲ ବାହାରବାର ଉତ୍ତରୁ ସେବା ପୋର୍ଟାଲ ବାବଦେ ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କ ତରଫରୁ କରାଯାଇଥିବା ଅଭିଯୋଗ ଆଉ ମତାମତକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଗୋଟିଏ ବିବୃତ୍ତି କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଲ ବ୍ୟବସ୍ଥାର ବୈଷୟିକ ଉନ୍ନତି ଲାଗି କାମ କରିବେ। ବିଶେଷଜ୍ଞ ଦଲ ରିପୋର୍ଟ ଆଧାରିତ ସଂଶୋଧନମୂଳକ ପଦକ୍ଷେପ ବିଲ୍ ନିଆଯିବା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଲାକାଲ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିକି ଇଣ୍ଟର୍ଣ୍ଣସିପ୍ କରୁଥିବା ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ରାଜ୍ୟ ସଂଗ୍ରହାଳୟ ପାଖାପାଖି 20 ଜଣ ଛାତ୍ରଛାତ୍ରୀ ପ୍ରତ୍ନତତ୍ତ୍ୱ, ପ୍ରାଚୀନ ମୁଦ୍ରା, ପୋଥି, କଳା ଆଉ କାରୁକାର୍ଯ୍ୟ ବିଭାଗଟି ଇଣ୍ଟର୍ଣ୍ଣସିପ୍ କରୁଛନ୍। ଏଥିର ଜରିଆରେ ଛାତ୍ରଛାତ୍ରୀମାନେ ପଢ଼ାବହି ବାହାରେ ପ୍ରୟୋଗାତ୍ମକ ଅନୁଭୂତି ପାଇକରି ଦକ୍ଷତା ବିକାଶ କରୁଛନ୍। ଇଟା ଇତିହାସ ଆଉ ପ୍ରତ୍ନତତ୍ତ୍ୱ କ୍ଷେତ୍ରଟି ଗବେଷଣାକେ ତହକାବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଥାଇରଏଡ୍ ରୋଗ ବାବଦେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟଟି ଆଜି ପାଳନ ହେଉଛି ବିଶ୍ୱ ଥାଇରଏଡ୍ ଦିବସ। ଏହି ରୋଗର କାରଣ, ପ୍ରଭାବ ଆଉ ଇତା ନିରାକରଣ ବାବଦେ ଲୋକ ଅୟତ୍କା ସଚେତନ କରିବାଟା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଆଏ। ଶରୀରଟି ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ବି ଜୀବନଶୈଳୀଟି ଇତାର ଭୂମିକା ବହୁତ ଜରୁରୀ ଆଏ। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ଥାଇରଏଡ୍ ଆର୍ ପୋଷଣ। ଏ ଦିବସ ପାଳନ ଅବସରରେ ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡଳୀର କାର୍ଯ୍ୟାଳୟ ପରିସରରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଲାକାଲ ଆଭାସୀ ଜରିଆରେ ଦଳୀୟ କର୍ମକର୍ତ୍ତାମାନଙ୍କ ସାଙ୍ଗେ ଗୋଟିଏ ବୈଠକ କରିଛନ୍। ବୈଠକଟି ନିର୍ବାଚନ ମଣ୍ଡଳୀର ସବୁ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଓ 65 ପଞ୍ଚାୟତର ଶକ୍ତିକେନ୍ଦ୍ର କର୍ମକର୍ତ୍ତା ଯୋଗ ଦେଇଥିଲେ। ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା 5 ଦିନ ତକ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଲଗୁଲି ବଢ଼ବା ବୋଲି 18 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଏବେ 24 ଘଣ୍ଟା ଭିତରେ ଭିନ୍ ଭିନ୍ ଜାଗାନ କାଲବୈଶାଖୀର ବୋଲେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ବିଲ୍ ଜାରି କରାଯାଇଛି। ଗଲାକାଲି ପଶ୍ଚିମ ଓଡ଼ିଶାର 6 ଜାଗା ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା, ସମ୍ବଲପୁର, ସୁବର୍ଣ୍ଣପୁର ଓ ବଲାଙ୍ଗୀରର ତାପମାତ୍ରା 45 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଏସ୍ଟିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।
2: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବାବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ

0: ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ୍, ଏଲ୍ଡିଆର୍ଏଫ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେଶ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20 ସହର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସ୍ବଲ୍ ଚାମ୍ପିୟନ୍ସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20 ବାଳକ ଏବଂ 18 ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସେରିବ୍ରାଲ ପଲ୍ସି ଆଲୋଚନା କରିଛନ୍ତି ଡକ୍ଟର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକ ସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1000 ଜନସଂଖ୍ୟାରେ ପାଖାପାଖି 3 ଜଣ ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୈଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବ୍ରାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିବ୍ରାଲ ପାଲ୍ସିର କାରଣ କ'ଣ? ଏହା ଜନ୍ମ ପୂର୍ବରୁ, ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଆଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ପାଇଁ ହୋଇଥାଏ। ଏହାର ଲକ୍ଷଣ କ'ଣ? ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ବା ସମନ୍ୱୟ କରି ଚଲାଇବାରେ ସକ୍ଷମ ହୋଇଥାଏ, ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ପିଲାମାନେ ସେଭଳି କରିପାରିନଥାନ୍ତି। ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳଠାରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ। ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ। ଚିକିତ୍ସା ଦ୍ୱାରା ପରବର୍ତ୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟିନଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାର ହୋଇଥାଏ, ଯଥା ନବଜାତ ଶିଶୁ ଠିକ୍ ସମୟରେ ଗୁରୁଣ୍ଡେ ନାହିଁ, ବେକ ସିଧା କରିପାରିନଥାଏ, ଠିକ୍ ସମୟରେ ବସି ନଥାଏ, ଡେରିରେ ଚାଲେ, ସମବୟସ୍କ ପିଲାଙ୍କ ଭଳି ଚାଲି ନଥାଏ, ଗୋଡ଼ ଛନ୍ଦି ହୋଇଯାଏ, କଡ଼ ଲେଉଟେଇବାରେ ଅସୁବିଧା ହୋଇଥାଏ, ନିଜ ହାତ ଗୋଡ଼ରେ ତାଳମେଳ ବା ନିୟନ୍ତ୍ରଣରେ ଅସୁବିଧା ହୋଇଥାଏ, ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ଚଳାଇବା ନିୟନ୍ତ୍ରଣ ନଥାଏ, ଅଧିକାଂଶଙ୍କର ମାଂସପେଶୀଗୁଡ଼ିକ ଅତିଶକ୍ତ ହୋଇଥାଏ ବା ହାତ ଗୋଡ଼ମାନ ଛନ୍ଦି ହୋଇ ରହିଥାନ୍ତି, କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା, ଶୁଣିବା, ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ। ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ, କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖିଆଗରେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ 4 ଭାଗରେ ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍, ମାଂସପେଶୀ ଗତି

0: ବିଧିରେ ସଂକୀର୍ଣ୍ଣତା ଆଟାକ୍ସିକ୍ ମାଂସପେଶୀୟ ଥରହରତା ବା ଭାରସାମ୍ୟର ଅସନ୍ତୁଳନତା ଡିସ୍କାଇନେଟିକ୍ ମାଂସପେଶୀର ସ୍ୱୟଂ ପ୍ରକ୍ରିୟାରେ ଦୁର୍ବଳତା ଏବଂ ମିଶ୍ରିତ ବା ମିକ୍ସ ଟାଇପ୍ ଇଚ୍ଛାକୃତ ବା ଅନିଚ୍ଛାକୃତ ଶାରୀରିକ ମାଂସପେଶୀୟ ଅସନ୍ତୁଳନତା ନିରୂପଣ ସେରିବ୍ରାଲ୍ ପାଲ୍ସିର ଲକ୍ଷଣ ସମୂହକୁ ବିଚାର କରି ସ୍ନାୟବିକ ପରୀକ୍ଷଣ ମାଂସପେଶୀୟ ପର୍ଯ୍ୟବେକ୍ଷଣ ଓ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ ଅନେକ କ୍ଷେତ୍ରରେ ଇଇଜି ସିଟି ସ୍କାନ୍ ଏମ୍ଆର୍ଆଇ ଆଦି ପରୀକ୍ଷଣ ସେରିବ୍ରାଲ୍ ପାଲ୍ସି ନିରୂପଣରେ ସାହାଯ୍ୟ କରିଥାଏ ସେରିବ୍ରାଲ୍ ପାଲ୍ସି ବା ମସ୍ତିଷ୍କ ପକ୍ଷାଘାତ ଏକ ଦୂରାରୋଗ୍ୟ ବ୍ୟାଧି ହେଲେ ହେଁ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନେ ଯେପରି ଅକୁପେସନାଲ୍ ଥେରାପିଷ୍ଟ ଫିଜିଓଥେରାପିଷ୍ଟ ସ୍ପିଚ୍ ଥେରାପିଷ୍ଟ ଡେଭଲପମେଣ୍ଟାଲ୍ ପେଡିଆଟ୍ରିସିଆନ୍ ଅତିଶଲ୍ୟ ବିଶେଷଜ୍ଞଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଆକ୍ରାନ୍ତ ବ୍ୟକ୍ତିକୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରେ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସେରେବ୍ରାଲ୍ ପାଲ୍ସି ଆଲୋଚନା କରିଥିଲେ ଡକ୍ଟର ଦୁର୍ଗା ପ୍ରସାଦ ମିଶ୍ର ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଦୁଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ରାଷ୍ଟ୍ରପତି 2 ପଦ୍ମବିଭୂଷଣ 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ସମେତ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ କଳା ସମାଜସେବା ବିଜ୍ଞାନ ଏବଂ ଇଞ୍ଜିନିୟରିଂ ବାଣିଜ୍ୟ ଏବଂ ଶିଳ୍ପ ଔଷଧ ସାହିତ୍ୟ ଏବଂ ଶିକ୍ଷା କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ ଓଡ଼ିଶାରୁ ଚରଣ ହେମ୍ବ୍ରମ ମହେନ୍ଦ୍ର କୁମାର ମିଶ୍ର ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ ଏହି କାର୍ଯ୍ୟକ୍ରମ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁଭାବରେ ବର୍ଣ୍ଣନା କରି କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ 4 ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବା ବେଳେ ଗତକାଲି

0: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଟଙ୍କା ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
1: नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मंच से इस जनजाति महाकुंभ को कहना चाहता हूं, कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ମାସ 28 ତାରିଖରେ ହେବାକୁ ଥିବା ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ପରୀକ୍ଷାକୁ ସ୍ଥଗିତ ରଖିଛି। ସୂଚନା ଅନୁଯାୟୀ ଇଦ୍ ଉଲ୍ ଜୁହା ନିମନ୍ତେ ଛୁଟି ତାରିଖରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ସଂଶୋଧିତ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପ୍ରାର୍ଥୀମାନେ ଏନ୍ଟିଏର ଅଫିସିଆଲ୍ ୱେବ୍ସାଇଟ୍ରୁ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାର୍ଥୀମାନେ 011-4075-9000 ଫୋନ୍ ଯୋଗେ କିମ୍ବା cuet-ugint.ac.in ଇମେଲ୍ ଜରିଆରେ ସହାୟତା ପାଇପାରିବେ। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଫାଲ୍ଟା ବିଧାନସଭା ଆସନରେ 1,09,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମ୍ର ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା 10,084 ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ୱଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60-ଦିନିଆ ଅସ୍ତ୍ରବିରତି ବୃଦ୍ଧି, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଆମେରିକା ଏବଂ ଇସ୍ରାଏଲ ଫେବୃଆରୀ 28 ତାରିଖରେ ଇରାନ ଉପରେ ବ୍ୟାପକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇପିଏଲ୍ କ୍ରିକେଟରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 40 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 203 ରନ୍ ସ୍କୋର କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 18 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 163 ରନ୍ କରିଥିଲା। କୁଲଦୀପ ଯାଦବଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ରାଜସ୍ଥାନର ୱାଙ୍ଖେଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭରରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭରରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। ଗୀତିକାର ଅଲେଖ ବିଶ୍ୱାଳଙ୍କ ଲେଖା, ଗାଇଛନ୍ତି ଶିଳ୍ପୀ ନମିତା ଅଗ୍ରୱାଲ।

0: ଶୁଣୁଥିଲେ ଓଡ଼ିଆ ଭକ୍ତିଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଚାଷର ହାଲ।
1: ଇହାଦେ ଯେନ୍ ବତ୍ରିଆ ଖରା ହେଉଛି, ଆମେ ନିହାତି ସତର୍କ ହେବାର ଦରକାର। ଟାନ୍ ଖରାରେ ଅତି ଜରୁରୀ କାମ ନାଇଁଥିଲେ ପଦାକେ ନାଇଁ ବାହାରିବାର କଥା। ହେନ୍ତା ଖରାରେ କଠିନ ପରିଶ୍ରମ ଆଦ୍ୟ ନି କରବାର କଥା। ଯଦି ଅତି ଜରୁରୀ କାମ ଅଛେ ବୋଇଲେ ବାହାରକେ ଯିବାର୍କେ ହେଲେ କଲା ଚଷମା, ଚପଲ, ମୁଡ଼େ, ଉଦା ଗାମୁଛା ଆରୁ ଛତାକେ ବ୍ୟବହାର କରବାକେ ପଡ଼୍ବା। ବାହାରକେ ଯିବାକେ ସମୟାତି ନିହାତି ହିସାବେ ସାଙ୍ଗେ ପାନ୍ ବୋତଲଟିଏ ନେବାକେ ପଡ଼୍ବା। ଇ ସମୟାନ ସଭେ ମନେ ରଖବାର ଦରକାର ଯେ ହାଲକା ଆର୍ ଢିଲା ପୋଷାକ ଯେତ୍କି ପିନ୍ଧ୍ମା ସେତ୍କି ଭଲ୍। ଇ ସମୟାନ ଆମର୍ ଦେହେଥି ଜଳୀୟ ଅଂଶର ଅଭାବ ଦେଖାଯାଏସି, ହେତିର୍ ଲାଗି ଅଧିକା ପାନ୍ ତାର୍ ସାଙ୍ଗେ ସାଙ୍ଗେ ORS ଦ୍ରବଣ, ପନା, ତୋରାଣୀ, ଘୋଳ ଦହି ଆରୁ ଆଖୁ ରସ ପିଇମା ବୋଇଲେ ଜଳୀୟ ଅଂଶଟା ଠିକ୍ ରହେସି। ଠିକ୍ ସେନ୍ତା କାଙ୍କିର୍, ତରଭୁଜ ଇହାଦେ ବହୁତଟି ହିସାବେ ମିଲୁଛି। ହେଟାକେ ବି ଯଦି ଆମେ ଖାଏମା ବୋଇଲେ ଆମର୍ ଦେହେଥି ଠିକ୍ ହିସାବେ ଜଳୀୟ ଅଂଶଟା ରହିସି। ଯଦି କିଏ ଅଂଶୁଘାତରେ ଆକ୍ରାନ୍ତ ହେଇଛନ୍ ବୋଇଲେ ତାହାକୁ ଡେରି ନେଇ କରିକରି ଡାକ୍ତରଖାନାକେ ନେଇକରି ଚିକିତ୍ସା କରବାକେ ପଡ଼୍ବା। ଆମର୍ ଘରେ ଯେନ୍ ଗୃହପାଳିତ ପଶୁପକ୍ଷୀମାନେ ରଖିଛୁଁ ସେମାନଙ୍କୁ ଛାୟାରେ ଟିକେ ରଖ୍ବାର ବ୍ୟବସ୍ଥା କରବାକେ ପଡ଼୍ବା। ଗୁହାଲ ବ୍ୟବସ୍ଥା ଏନ୍ତା ହେବାର ଦରକାର ଯେ ଯେନ୍ତାକି ସେନେ ସୂର୍ଯ୍ୟ କିରଣ ନାଇଁ ପଡ଼୍ବା। ଠିକ୍ ସେନ୍ତା ପ୍ରଚୁର ପରିମାଣରେ ଇମାନଙ୍କୁ ପିଇବାର୍ ଲାଗି ପାଏନ୍ର ବ୍ୟବସ୍ଥା କରବାକେ ପଡ଼୍ବା। ବହୁତଟି ସମୟାନ ଆମେ ଯେନ୍ ହିସାବେ ଖରା ବଢ଼ୁଛେ ନିଜ୍କେ ବଞ୍ଚାବାର୍ ଲାଗି ସତର୍କ ହେବାକେ ପଡ଼୍ବା। ଇ ଖରା ସମୟାନ ନିଆଁଥି ଅଧିକା କାମ ନାଇଁ କର୍ବାର୍ କଥା କି ନିଆଁ ପାଖେ ନାଇଁ ରହେବାର୍ କଥା। ବୁଢ଼ା ଆରୁ ଯେନ୍ମାନେ ଅସୁସ୍ଥ ଅଛନ୍ କି ଛୁଆ, ଗର୍ଭବତୀ ମା, ଯେନ୍ମାନଙ୍କର ରକ୍ତଚାପ ଅଛେ କି ମଧୁମେହ ଅଛେ, ଇମାନେ ଟାନ୍ ଖରାରେ ବାହାରକେ ମୁଟେ ନାଇଁ ବାହାରିବାର ଦରକାର। ଯଦି କିଏ ଅସୁସ୍ଥ ଅନୁଭବ କରୁଛେ ବୋଇଲେ ସାଙ୍ଗେ ସାଙ୍ଗ ଡେରି ନେଇ କରି କରି ଚିକିତ୍ସା ଆରମ୍ଭ କରିଦେବାର ଦରକାର। ଯଦି ଗାଡ଼ିରେ ଯାଉଛନ୍ ବୋଇଲେ, ଗାଡ଼ିକେ ଯଦି ପାର୍କିଂ କରୁଛନ୍ ବୋଇଲେ ଗାଡ଼ି ଭିତରେ ନିଜର ପିଲା କିମ୍ବା ଗୃହପାଳିତ ପଶୁମାନଙ୍କୁ ଇନେ ନେଇ ରଖ୍ବାର ଦରକାର। ଆମର୍ ଇନେ ଦେଖାଯାଏସି ଯେ ଟାନ୍ ଖରାରେ ବି ଆମେ ଗାଈ ଗୋରୁମାନଙ୍କୁ ବାହାରକେ ଛାଡ଼ି ଦେଇଥିସୁଁ, ଯେନ୍ଟାକି ତାକର୍ ଉପରେ ଖରାର ପ୍ରଭାବଟା ପଡ଼ିଥିସି। ହେତିର୍ ଲାଗି ଇମାନଙ୍କୁ ମୁଟେ ବାହାରକେ ନାଇ ଛାଡ଼ବାର୍ ଦରକାର। ସବୁବେଲେ ଆମର୍ ଗୃହପାଳିତ ପଶୁମାନଙ୍କୁ ସଫା ଆର୍ ଥଣ୍ଡା ପାନ୍ ଦେବାର୍ ଦରକାର। ତାର୍ପରେ ଇମାନଙ୍କୁ ଖାଇବାର୍ ପିଇବାର୍ ବ୍ୟବସ୍ଥା ବି ଠିକ୍ ହିସାବେ କର୍ବାର୍ ଦରକାର। କେନ୍ ସମୟାନ ଖାଇବାକେ ଇମାନଙ୍କୁ ଦେମା ସେ କଥା ବି ଆମେ ଜାଣବାର୍ ଦରକାର। ଗରମ ସମୟାନ ନାଇଁ ଦେଇକରି ସକାଳେ ଆର୍ ସନ୍ଧ୍ୟାରେ ଇମାନଙ୍କୁ ଆମେ ଖାଦ୍ୟ ଦେଇପାର୍ମା। ଇମାନଙ୍କୁ ଯଦି ଗୁଧେଇ ପାର୍ମା ବୋଇଲେ ତାଙ୍କର ଯେନ୍ ଦେହର ତାପଟା ଥିସି ସେଟା କମିଯାଇଥିସି। ଯେନ ରହୁଛନ୍ ହେ ଜାଗାକେ ଆମକୁ ସଫା ସୁତୁରା ରଖ୍ବାକେ ପଡ଼୍ବା। ସଫା ସୁତୁରା ଯଦି ରଖ୍ମା ବୋଇଲେ ରୋଗର ଡରଟା ବହୁତ କମ୍ ଥିସି। ଆମେ ଯଦି ଦେଖ୍ନା ଆମର ଗୃହପାଳିତ ପଶୁମାନେ ଯଦି ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସଟା ଯଦି ଅଧିକା ମାତ୍ରାରେ ହେଉଛି ବୋଇଲେ ସାଙ୍ଗେ ସାଙ୍ଗ ଛାଏ ଜାଗାକେ ନେଇକରି ସେମାନଙ୍କୁ ପାନ୍ ଦେବାର ବ୍ୟବସ୍ଥା କର୍ମା। ଅଧିକା ଯଦି କିଛି ତାଙ୍କର ଦେହ ଖରାପ ହେଉଛେ ବୋଇଲେ ସାଙ୍ଗେ ସାଙ୍ଗ ପ୍ରାଣୀ ଚିକିତ୍ସକ ଆଜ୍ଞାମାନଙ୍କୁ ଦେଖା କରିକରି ତାହାକୁ ଚିକିତ୍ସା କର୍ବାର ଦରକାର। ଖରା ସମୟାନ ଇ ସବୁ କଥାକେ ଯଦି ଆମେ ଧ୍ୟାନ ଦେଇକରି ଚଲ୍ମା ବୋଇଲେ ଆମର୍ ବି ଦେହ ପାନ୍ ଠିକ୍ ରହେବା, ତାର୍ ସାଙ୍ଗେ ସାଙ୍ଗେ ଆମର୍ ଯେନ୍ ଗୃହପାଳିତ ପଶୁ ପକ୍ଷୀ ଅଛନ୍ ସେମାନେ ବି ଠିକ୍ ହିସାବେ ରହିପାରବେ।
0: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 295ତମ ଭାଗ। ଏହି ଭାଗର ଶିଳ୍ପୀ ସୁରେଶ ୱାଡକର ଏବଂ ଶ୍ରୀକାନ୍ତ ପରଗାଓଁକର।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 295ତମ ଭାଗ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ପାରମ୍ପରିକ ଗୀତ ଓଡ଼ିଶୀ। ପ୍ରଥମ ଶିଳ୍ପୀ ରବି ନାରାୟଣ ଦାସ।

0: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ, 5000 ବଞ୍ଚିଗଲା।
1: ତ ନୂଆ ଶାଢ଼ୀ ନେଇଯିବା?
0: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
1: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
0: ଦେଖେଇ ହଉଛି,
1: ଏବେ ଯାଅ ଭାଇ।
2: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଏଥର ଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ର।

0: ବିଜୁଳି ବିଲ୍ ବଞ୍ଚିଯିବ। ସତରେ? ଖାଲି ସେତିକି ନୁହଁ ପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
3: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
3: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
3: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଏହି କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସୌଦା, ସ୍କୁଲ ଫିସ୍ ସବୁ ହେଇଗଲା।
5: ବନିଗଲା ବଜେଟ୍?
4: ହଁ, 5,000 ବଞ୍ଚିଗଲା।
5: ତ ନୂଆ ଶାଢ଼ୀ ନେଇଯିବା?
4: ନା, ଗଲା ମାସରେ ହିଁ ତ ନେଇଥିଲି
5: ଆଉ ଗୋଟିଏ।
4: ନା, ପ୍ରଥମେ ବଜେଟ୍ ବନାଓ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
5: ଦେଖେଇ ହଉଛି
4: ଏବେ, ଯାଅ ଭାଇ।
6: RBI କହେ,
4: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
7: ଗୀତିକାର କେଫି ଆଜମୀ, ସଙ୍ଗୀତ ଖୟାମ, ଗାଇଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ରାଜିଆ ସୁଲତାନ।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ଗୁଡ଼ଲି ରଥ। ଗାଇଛନ୍ତି ଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ। ଚଳଚ୍ଚିତ୍ର ଜହ୍ନରାତିର ସାଥୀ।

ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ। ଗାଇଛନ୍ତି ଶିଳ୍ପୀ ଶଶାଙ୍କ ଶେଖର, ଚଳଚ୍ଚିତ୍ର ଦିଲ୍ ମୋର ମାନେନା।

ଏହି ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସ୍ୱର ସଂଯୋଜନା ଅଭିଜିତ ମଜୁମଦାର, ଗାଇଛନ୍ତି ଶିଳ୍ପୀ ଶଶାଙ୍କ ଶେଖର ଏବଂ ଅମ୍ରିତା ନାୟକ। ଚଳଚ୍ଚିତ୍ର କିସ୍ମିସ୍।

0: ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9:00। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
1: विविध भारती से आप सुन रहे हैं कार्यक्रम चित्रलोक। इस कार्यक्रम के कुछ और गीत बस एक छोटे से ब्रेक के बाद।

0: कानूनी सहायता टेली लॉ के ऐप वेबसाइट www.daily-law.in या टोल फ्री नंबर 14454 से प्राप्त की जा सकती है।
1: ଏବେ ଆସନ୍ତୁ ଶୁଣିବା ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଅଛି ଏହାର ଦ୍ୱିତୀୟ ଭାଗ। ଉପସ୍ଥାପନା ରବୀନ୍ଦ୍ର ନାରାୟଣ ମିଶ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ନମସ୍କାର। ଆଜିର ଫୋନ୍ ଇନ୍ କାର୍ଯ୍ୟକ୍ରମରେ ମୁଁ ରବି ମିଶ୍ର ଆପଣମାନଙ୍କୁ ସାଦର ସ୍ୱାଗତ କରୁଛି। ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।
1: ହ୍ୟାଲୋ,
2: ନମସ୍କାର।
1: ନମସ୍କାର, କିଏ କହୁଛ?
2: ଦୀପା କହୁଥିଲି ଜଗତସିଂହପୁରରୁ।
1: ଜଗତସିଂହପୁରରୁ କେତେ ଦିନ ପରେ ଫୋନ୍ କଲେ? ଏଟା
2: ମୁଁ ପ୍ରାୟ 4-5 ମାସ ହେଲା କରିନି, ଲାଗେନି ବୋଲି ମୁଁ କରେନି।
1: ଲାଗେନି ଆମ ଷ୍ଟେସନକୁ ଫୋନ୍? ଲାଗେନି
2: ନା, ଭାରି ବିଜି ଆସୁଛି। ଆଡେ 2 ନମ୍ବର ଗୋଟେ ନମ୍ବର ରିଙ୍ଗ ହେଲା କହୁନି, ମୁଁ ପ୍ରାୟ 4-5 ମାସ ହେଲା କରିନି।
1: ଆଜି ଲାଗିଛି, ଖୁସି ହୁଅନ୍ତୁ।
2: ଆଜି ତ ବହୁତ ଖୁସି ଲାଗୁଛି, 11ଟା ପରେ ଲଗେଇଲି। ଆଉ
1: ଆଗରୁ 10:30ରୁ ଲଗେଇ ନଥିଲି?
2: ନା, 10:30ରୁ ଭିଡ଼ ହଉଛି, ମୁଁ କହିଲି ମୁଁ 11ଟା ପରେ ଲଗେଇଲି। 11ଟା ପରେ ଲଗେଇଲି, ଏଇ ଲାଗିଲା। ଆଉ
1: କୋଉ ଭଗବାନଙ୍କୁ ଡାକିକି ଲଗେଇଲି?
2: ମୁଁ ଜଗନ୍ନାଥଙ୍କୁ ଡାକିକି ଲଗେଇଥିଲି।
1: ଜଗନ୍ନାଥ ଦୟା କଲେ
2: ଲାଗିଗଲା, ବହୁତ ଖୁସି ଲାଗୁଛି। ପ୍ରାୟ 4-5 ମାସ ହବ ମୋର ଜମା ଲାଗେନି, ବିରକ୍ତି ହେଇକି ମୁଁ ମଝିରେ ଜମା ଲଗେଇଲି ବି ନାହିଁ,
1: ବିରକ୍ତ ହୁଅନି,
2: ଖାଲି ଶୁଣେ।
1: ଅନେକ ଲୋକ କିନ୍ତୁ କରୁଛନ୍ତି, ଆପଣଙ୍କର ବି ଆସୁଥିବ?
2: ଆଜ୍ଞା, ମୁଁ ଶୁଣେ ଖାଲି, ଯୋଉଦିନ ରେକର୍ଡଟା ବାଜେ ମୁଁ ସେଟା ଶୁଣେ। କିନ୍ତୁ
1: ସେଟା ବଡ କଥା, ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେଟା ବଡ କଥା।
2: ଆଜ୍ଞା, ମୋର ତ ଲାଗେନି, ମୁଁ କହିଲି ମୋର ଭଲ ଲାଗୁଛି, ଆଉ ତ କାହାର ଲାଗୁଛି ଶୁଣିବା। ଆଉ
1: ଆପଣଙ୍କ
2: କଥା ବାର୍ତ୍ତା ସବୁ ଶୁଣିବାକୁ ଭଲ ଲାଗେ, କଲର ମାନେ ସବୁ କରନ୍ତି, ଶୁଣିବାକୁ ଭଲ ଲାଗେ। ମୋର ଲାଗେନି, ମନଟା ଭାରି ଦୁଃଖ ହୁଏ, କିନ୍ତୁ ଆଜି ଲାଗିଗଲା, ବହୁତ ଖୁସି ଲାଗୁଛି।
1: ଆଜି ଅନ୍ୟମାନେ ଆପଣଙ୍କ କଥା ଶୁଣିବେ?
2: ଆପଣ ତ କହିଛନ୍ତି 1-2 ମାସ, 3 ମାସରେ ବି କରିବାକୁ ଥରେ,
1: ସେଟା ଠିକ ନା? ଅନ୍ୟ
2: ସୁତା ଆଜ୍ଞା, ଆମେ ବି ସେଠି ରହିଯାଉଥିଲୁ। ଏକରେ ତ ଲାଗେନି, ଦୁଇରେ ଆପଣ ଯୋଉ ଚାହୁଁଛନ୍ତି ସେଟା ହବା କଥା, ସମସ୍ତ ନିୟମ ପାଳନ କରିବା ଉଚିତ ନା। ଆଉ ଆମେ ଯଦି ନିୟମକୁ ମାନେ ବେନିୟମ କରିବୁ, ଆମେ ଆଜି ଏ ଶୁକ୍ରବାର ଲଗେଇବୁ, ପୁଣି ଆର ଶୁକ୍ରବାର ଲଗେଇବୁ, ଆପଣ କିଛି କହିବେନି, କିନ୍ତୁ ଗୋଟେ ନିଜ ମନରେ ଗୋଟେ ଖରାପ ଭାବନା ଆପଣଙ୍କର ଜାତ ହବ ଆମ ଉପରେ।
1: ଏଇ ଜିନିଷ ସବୁ ସପ୍ତାହରେ ଜଣଙ୍କର ଲାଗୁଥିବ, ଗୋଟେ ଭଲ ଲାଗିବ।
2: ହଁ, ଗୋଟିଏ ଦେଖନ୍ତୁ ସାର୍, ଗୋଟିଏ ସାର୍ଟ ସବୁଦିନ ପିନ୍ଧିବାକୁ କଣ ଭଲ ଲାଗେ?
1: ସେଇଟା ତ, ଅନ୍ୟ ଅନ୍ୟ ଲୋକ ଯଦି କଲ୍ କରିବେ ତାଙ୍କ ବାବଦରେ ଆମେ କିଛି ଜାଣିବା, ସେଟା ଭଲ କଥା ନା।
2: ଆଜ୍ଞା, ସମସ୍ତେ ଶୁଣିଲେ ବେଶୀ ଶ୍ରୋତା ହେଲେ ଭଲ ଲାଗେ ନା।
1: ଆଉ କେମିତି ଅଛନ୍ତି ଗୀତା ଭଉଣୀ?
2: ହଁ, ମୁଁ ତ ଭଲ ଅଛି, ଆପଣ ମାନେ ସବୁ କେମିତି ଅଛନ୍ତି? ଗରମ ତ ପ୍ରବଳ ହଉଛି ଆଉ।
1: ଆପଣଙ୍କ ପଟେ ଗରମ ହଉଛି?
2: ଆଜ୍ଞା, ଗୁଳୁଗୁଳି ଜବର,
1: ଖରା ନାହିଁ, ଗୁଳୁଗୁଳି ଏଠି ବି ଚାଲିଛି।
2: ଆଜ୍ଞା, ଗୁଳୁଗୁଳି ଜୋରରେ ଚାଲିଛି, ଖରା କିନ୍ତୁ ନାହିଁ, ଅଳ୍ପ ଅଳ୍ପ ଖରା ହଉଛି, ମେଘ ଉଠଉଛି, ମେଘ ହବାର ନାହିଁ, କିନ୍ତୁ ଗୁଳୁଗୁଳିରେ ପ୍ରବଳ ଗୁଳୁଗୁଳି ଜମା ରହି ହଉ।
1: ଆମର ଏଠି ମେଘ ବି ହଉଛି ମଝିରେ ମଝିରେ, ଝଡ଼ ବତା ଗୁଳୁଗୁଳି ହଉଛି, ଖରା 45 ଡିଗ୍ରୀ, ବହୁତ ଅସୁବିଧା,
2: ବହୁତ ଭାରି କଷ୍ଟ ଲାଗୁଛି।
1: ହଉ, କୋଉ ଗୀତ ଶୁଣିବା ଆଜି କୁହନ୍ତୁ?
2: କିଏ ଆସେରେ ଧରା ନାଚେରେ ନାଚି ନାଚି, ସେ ଯୋଉ ଗୀତଟା ଭିକାରୀ ବଳ ବୋଲିଛନ୍ତି,
1: ମଥୁରା ବିଜୟ ସିନେମା ନାଇଁ?
2: ଆଜ୍ଞା, ମଥୁରା ବିଜୟର ସେଇ ଗୀତଟା ଟିକେ ଦେଇଦେବି।
1: ଠିକ ଅଛି, ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

0: ହ୍ୟାଲୋ।
1: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
0: ହଁ ଆଜ୍ଞା ନମସ୍କାର,
1: ନମସ୍କାର, କିଏ କହୁଛନ୍ ଭଉଣୀ?
0: ମୁଇଁ ଖଲା ବାହାରିଲୁ କହୁଥିଲି, ଗ୍ୟାସଲେଟ ବ୍ଲକ
1: କେନ୍ ଆଡ଼କେ ଅଛେ ଏଇଟା? ଗାଇସିଲେଟର
0: ଲାଉମୁଣ୍ଡା ପାଖେ ଅଛି।
1: କାଣା କରୁଛନ୍ ଆପଣ?
0: ଆମେ ମେହେର ଲୋକ, ବୁଣା ବୁଣା ହେଣି କରୁଛୁ।
1: କାଣା ଶାଢ଼ୀ ବୁଣୁଛନ୍?
0: ହଁ
1: କି ଆପଣ ଏକଲା ବୁଣୁଛନ୍ କି ଘରେ ଆଉ ସମସ୍ତେ ବୁଣୁଛନ୍?
0: ଏଇ ଆମର ନିନିର ବାପା ବୁଣୁଛନ୍, ମୁଇଁ ସାଥ ଦେସି।
1: ଆପଣ ନିନି ଗୁଟେ ଅଛେ?
0: ହଁ ଆମର ନିନିଟେ ବାବୁଟି,
1: ଓ ଦୁଇଟା ଅଛନ୍। କେଡ଼େ କେଡ଼େ ହେଲେ ନ?
0: ଆମର ନିନି 8 ପଢୁଛି ଆଉ ବାବୁ 5 ପଢୁଛି।
1: ଆଚ୍ଛା, ସ୍କୁଲରେ ଭଲ ପାଠ ପଢୁଛନ୍?
0: ହଁ ଆଦର୍ଶ ସ୍କୁଲ ନ ଗେସିଲେ ନ ନିନି ପଢୁଛି ଆଉ ବାବୁ ଗାଁରେ ପଢୁଛି, 5 ପଢୁଛି।
1: ଭଲ କରି ପାଠ ପଢ଼ାଉନ୍ ସେମାନଙ୍କୁ।
0: ହଁ
1: ଇ ଯେନ୍ ବୁଣାବୁଣି କରୁଛନ୍, ଖାଲି ଶାଢ଼ୀ ବୁଣୁଛନ୍?
0: ହଁ ସମ୍ବଲପୁରୀ ଶାଢ଼ୀ
1: କେନିକେ ବିକ୍ରି ଲାଗି ନେସନ୍?
0: ମୟୂରୀ ହେଲା ମୁଣ୍ଡଟା ମୟୂରୀ ବୋଲୁଛନ୍।
1: ଆମର କାର୍ଯ୍ୟକ୍ରମ ଆଗରୁ ଶୁଣୁଥିଲେ ଆପଣ?
0: ଶୁଣୁଛନ୍, କଲ୍ କରୁଥିଲୁ ନେ ଲାଗୁଛି, ପ୍ରଥମ କରି ଆଜି ଲାଗିଛି।
1: ପହେଲା ଲାଗିଛି ଆଜି? କେବେ ନେ ଲାଗି?
0: ହଁ
1: ମଝିରେ ମଝିରେ ଟ୍ରାଏ କରୁନ୍, ଲାଗବା।
0: ଟ୍ରାଏ କରୁଥିଲୁ, ଏଇଟା ଫାର୍ଷ୍ଟ ଲାଗିଲା।
1: କେନ୍ ଗୀତ ଶୁଣିବେ ଆଜି?
0: ଦିଲବାଲିର ଯେନ୍ଟା ଦେଲେ ଚଲବା।
1: ଠିକ୍ ଅଛେ, ଶୁଣୁ।

0: हेलो,
1: हेलो। हाँ
0: आकाशवाणी बलांगीर फोन इन कार्यक्रम।
1: नमस्कार,
0: नमस्कार, किए कहुचन भौणी?
1: मुई पंडराणी तो जुगेश्वर
0: पंडराणी के नाड़ के होचे आपण कर गा?
1: लुसिया पाखे लुसिया
0: केते दूर लुसिंगारू?
1: ता 5-6 किलोमीटर हवा।
0: काणा करसन आपण?
1: किसी नहीं सर, हाउस वाइफ पछे
0: आउ सही केबू मैरिज
1: ए
0: कोले न
1: 2012 रे
0: छुआ पिला
1: अछन प दुईटा आ झिया गुटे।
0: पाठ पढ़ुचन?
1: हाँ पाठ पढ़ुछन सर।
0: आज्ञा काणा करसन?
1: आज्ञा मिस्त्री काम करसन।
0: ଏତେ ଖରା ପ୍ରବଳ ହଉଛି,
1: ହଁ ଖରା ହଉଛି, ଏଟା ଯାଏସନ୍ ସକାଳୁ 6 ବଜେ ନୁ ଆରୁ 11 ବଜେ କେ ପଲେଇ ଆସୁନ୍।
0: ଖରାରେ ବି ଯାଉଛନ୍?
1: ହଁ ଯାଇଛନ୍, ଇଟା ଇହାଦେ ଆସୁଛନ୍, ତାପରେ 3 ବଜେ ରୁ ଯାଏସନ୍, 6 ବଜେ କେ ପଲେଇ ଆସୁନ୍।
0: ପାଖେ ଆଖେ ଯେନ୍ ଗାଁ ମାନଙ୍କୁ ଯିଏ କାମ ଦଉଛେ ସେନ୍କେ ଯାଉଛେ?
1: ହଁ ଗାଁରେ କରସନ୍, ଅଲଗା ଗାଁ ନି ଯିବାର ଯା ଖରା ଲାଗି।
0: ତାର ବାହାରେ ଚାଷବାସ ତ କରୁଥିବେ କିଛି?
1: ହଁ ଚାଷ କାମ କରସୁଁ।
0: ଆଉ ଘରେ କିଏ କିଏ ଅଛନ୍?
1: ଘରେ ଶାଶୁ ଶ୍ୱଶୁର ଅଛନ୍।
0: ସମସ୍ତେ ମିଶିକରି ରହୁଛନ୍? ନାଇଁ
1: ହଁ
0: ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍? ସବୁ
1: ହଁ ଆଜ୍ଞା
0: ଭଲ
1: ଶୁଣୁଛୁ,
0: ଲାଗ୍ସି? ଭଲ ଲାଗ୍ସି?
1: ଭଲ ଲାଗ୍ସି।
0: କେନ୍ ଗୀତ ଶୁଣୁମା ଆଜି କହୁ?
1: ଚିଠି ନା ସନ୍ଦେଶ, ଚଲେ ଗଲେ ତୁମ କୌନ୍ ସା ଦେଶ।
0: ଶୁଣୁ।

0: হ্যালো,
1: আয়া
0: হ্যালো,
1: নমস্কার।
0: নমস্কার। কি কহুতলে আজ্ঞা, পরিচয় ଟିକେ দউন।
1: ହଁ ଆଜ୍ଞା, ମୁଁ ବରଗଡ଼ ଜିଲ୍ଲା କୁମାରୀନ କିଶୋରପଡ଼ା କହୁଥିଲି।
0: ଆପଣ ଏଇ ସମ୍ବଲପୁରୀ ଶାଢ଼ୀ ବୁଣୁଛନ୍?
1: ହଁ ଆଜ୍ଞା, ଏ ଡ୍ରେସ୍ ପିସ୍ ମାନେ ସମ୍ବଲପୁରୀ ଡ୍ରେସ୍ ପିସ୍ ମାନେ
0: ଡ୍ରେସ୍ ପିସ୍ କେତେଟା ବୁଣି ପାରୁଛନ୍ ମାସକ?
1: ଏଟା ତ ଖରା ଲାଗି ଆଜ୍ଞା, ବୁନା ଟିକେ ନାଇଁ ହେବାର, ବହୁତ ଗଦା ଗୁଦି ହଉଛେ,
0: ଏହା
1: ପଙ୍ଖା
0: ଦେଶୀ
1: ଲଗାଲେ ବି
0: ନା
1: ରହି
0: ହଉଛି,
1: ନାଇଁ ହେବାର ଆଜ୍ଞା।
0: ଏହା ଦେଶୀ ନା ହଉଛି
1: ମାନେ
0: ଖରା।
1: ହଁ, ଇହାଦେ ଟିକେ କମ୍ ହଉଛି ନା, ତ ହଇ ଆସି ମାସେ କି 5ଟା 7ଟା ପିସ୍ ଆସି ତାର ମାନେ।
0: କେତେ କେତେ ଲମ୍ବା ଚଉଡ଼ା ରହିଛି ଆଜ୍ଞା? ଏଟା
1: ହେଟା 11 ମିଟର ରହିସି ଗୋଟେ ପିସ୍ କେ।
0: ଗୁଟେ ପିସ୍ କେ 11 ମିଟର? କେନ୍ ମାର୍କେଟରେ ବିକ୍ରି ହେସି ଏଟା?
1: ମାର୍କେଟ ତ ଆଜ୍ଞା ବାଲିଜରି ବଜାର ବିକ୍ରି ଆସି ଯେ, ଆମେ ମାଲିକ କେ ଦେଇନେସୁଁ, ସେ ମାଲିକ ଘର ଘରକେ ନେଲେ ସେମାନେ ଯେ ନ ଦେଇ ନେସନ୍ ତାର ମାନେ ଆମକୁ ମଜୁରି ଦେସନ୍।
0: ବାଲଜୁରି ବଜାର ଗୋଟେ ବଢ଼ିଆ ବଜାର ନିକେ ଆପଣଙ୍କର ପାଖେ?
1: ହଁ ହଁ, ବଡ଼ ବଜାର ପୁରା ସମ୍ବଲପୁରୀର ସବୁ ଜିନିଷ ପାଇବେ, ହର ଦର ତା ମାନେ ପାଇବେ, ଆମର ଏ ବୁଣାକାର ସାମାନ ସବୁ ସବୁ।
0: କେନ୍ ଦିନ ବସି?
1: ସେଟା ଇହାଦେ 2 ଦିନ ବସୁଛି ଆଜ୍ଞା, ମଙ୍ଗଳବାର ବୁଧବାର ବସୁଛି।
0: ହେ ପାଖର ଆଖର ସମସ୍ତେ ହେନକେ ଆସନ୍ ବିକ୍ରି କରି ନି?
1: ହଁ, ହେଟା ବୁଧବାର ଦିନ ପ୍ରାୟ ଟିକେ ହେସି ଭିଡ଼, ଏ ବୁଧବାର ଦିନ ସମ୍ବଲପୁରୀ ଆମର ଏ ଶାଢ଼ୀ ପଟାର ଦିନ କିନି।
0: ଆଚ୍ଛା, ବୁଣାବୁଣି ବାହାରେ ଆପଣଙ୍କର ସୌକି କେଣା?
1: ସୌକି ବୋଲେ ଏନ୍ତା କ୍ରିକେଟ ଖେଲବାରଟା, ତାପରେ ଏନ୍ତା ମୋବାଇଲରେ ମୁଭି ଦେଖବାରଟା, ଗାନା ଶୁଣବାରଟା।
0: କ୍ରିକେଟ ଆର ତ ନାଇଁ ଖେଳୁଥିବେ ବୋଧେ?
1: ନାଇଁ ଆଜ୍ଞା, ଖେଳୁଛୁଁ।
0: ଆପଣଙ୍କୁ ଆର କିଏ ସାହାଯ୍ୟ କରସି ବୁଣାବୁଣିରେ, ଘରର ଲୋକ ସମସ୍ତେ?
1: ହଁ, ଇଟା ଆମର କାମଟା ଏନ୍ତା ଆଜ୍ଞା, ସମସ୍ତଙ୍କୁ କରବାରକେ ଟିକେ ପଡ଼ସି, ବାପା ବି ସାହାଯ୍ୟ କରସନ୍, ମା ବି ସେ ସୂତା ଘୁରାସନ୍, ଆର ମୁଇଁ ବି ତାର ମାନେ ବୁନସି, ସମସ୍ତଙ୍କୁ ଟିକେ ଇଟା କରବାରକେ ପଡ଼ସି ଆଜ୍ଞା।
0: ସବୁ ମିଶିକରି କପଡ଼ାଟା ବାହାର କରୁଛନ୍ ନାକେ?
1: ହଁ ହଁ ହଁ,
0: କେନ୍ ଗୀତ ଶୁଣିବା ଆଜ୍ଞା ଆଜି କହୁନ୍।
1: ଆଜ ହମନେ ଦିଲ କା କିସ୍ସା ତମାମ କର ଦିଆ, ହେଟା ଗୋଟେ ଗାନାଟେ ଯେନ ଅଛି ହେଟା ଦେବେ ତ ଆଜ୍ଞା। ଆଉ ଡେଡିକେଟ୍ କରିବେନି ଆଜ୍ଞା,
0: ହଁ କହୁନ୍।
1: ଯଶୋବନ୍ତ ଦା ବୁଢ଼ାପାଲି ଦାଗରକୁ ଡେଡିକେଟ୍ କରିବେ, ଆଉ ଆମର ବଲାଙ୍ଗୀର ସମସ୍ତ ଶ୍ରୋତା ମାନଙ୍କୁ ଡେଡିକେଟ୍ କରିବେ, ଆଉ ଜୟଗୋପାଳ ବେହେରା ଦାଗରକୁ ଡେଡିକେଟ୍ କରିବେ।
0: ଠିକ୍ ଅଛି ଆଜ୍ଞା, ସମସ୍ତେ ମିଶିକରି ଶୁଣୁନି ଗୀତ।

0: हॅलो,
1: हॅलो
0: आकाशवाणी बलांगीर फोन इन कार्यक्रम।
1: हॅलो आज्ञा, नमस्कार
0: नमस्कार, किए
1: आज्ञा। मु
0: कहुच?
1: बरगड़ कोटा करने स्वर्ण प्रभा कर कहुचे।
0: केंता अजन भौणी?
1: भल अछे आज्ञा। आउ सब तो खरा तो बहुत करुचे, बहुत खरा, कहीं बाहरी ना हबार तो हंता। भल अछे आज्ञा।
0: खरा तो देश सारा होउचे, खाली आमर इने तो नहीं हबार।
1: हाँ आज्ञा, खरा बहुत प्रबल खरा, तापमात्रा आहुरी बढ़ुचे, 45 डिग्री हेलान। आउ
0: ଖରାରେ କାହିଁ ବାହାରିବେ? ଘରେ ତ ରହିବାର କଥା ଖରାରେ।
1: ନାଇଁ ବାହାର ବାହାର ଆଜ୍ଞା, ଘରୁ କାହିଁ ନାଇଁ ଯିବାର, ପୁରା ହେନ୍ତା କାମ ପଡ଼ିଲେ ନା ବିକା ହେଲେ ଧୀରି କୁଡ଼ା କରି ଜଲ୍ଦି ପଳେଇ ଆସୁଛୁ, ଆଉ କାହିଁ ନାଇଁ ଯିବାର ଆଜ୍ଞା। ହେନ୍ତା ନ
0: ଘରେ
1: କାହିଁ
0: ସମସ୍ତେ
1: କାହିଁ
0: ବି
1: ନାଇଁ ଯିବାର।
0: ଠିକ ଅଛନ୍?
1: ହଁ ଘରେ ଠିକ ଅଛନ୍, ଆଉ ଘରେ ମାଆ ବି ଟିକେ, ମା ଟିକେ ବୟସ୍କ ହେଲେ ନା, 84 85 ବରଷ ହେଲା ନ, ସେ ବି ଖରା ଲାଗି ପୁରା ଦୁର୍ବଳ ହେଇକରି ଏନ୍ତା ହଉଛନ୍, ତାଙ୍କର ଯତ୍ନ ନେବାରକେ ପଡ଼ୁଛି।
0: ବୟସ୍କ ଲୋକମାନେ ଖରାରେ ଟିକେ ଅସୁବିଧା ଭୁଗସନ୍ ଆଉ।
1: ହଁ ଖରାରେ ଟିକେ ସମସ୍ତେ ସତର୍କ ସଚେତନ ହେବାର କଥା ଆଜ୍ଞା, ଯେନ୍ତା ଆମର ସବୁ ନିୟମ ମାନେ ଆମେ ତ ଗଣମାଧ୍ୟମ ସବୁବେଳେ କହୁ ଶୁଣୁଛୁ,
0: ହଁ
1: କି ଆମ ଦହି ସର୍ବତ ଏନ୍ତା ଥଣ୍ଡା ପାନୀୟ
0: ହଁ,
1: ଜିନିଷ, ହଁ କାକେ ତରଭୁଜ ଏନ୍ତା
0: ଖାଇବାର
1: ସବୁ
0: କଥା
1: ଜଳୀୟ
0: ଏଇଟା
1: ଅଂଶ
0: ମାନେ।
1: ଯେନ ଅଛି ଏନ୍ତା ଖାଇବାର କଥା ଖାଉଛୁ ବି,
0: ହଁ
1: ଆଉ ତାପରେ ଲେମ୍ବୁ ସର୍ବତ ଏନ୍ତା ଦହି ସବୁ ଏନ୍ତା
0: ହଁ, ଭଟାକେ ବାହାରିଲେ
1: ଖାଇକରି
0: ଛତା
1: ଟିକେ
0: ଜୁତା
1: ରହିବାର କଥା
0: ଚଷମା
1: ଆଜ୍ଞା,
0: ପିନ୍ଧିକରି ଯିବାର ଅଛି।
1: ସଚେତନ ହେଇକରି। ହଁ ଜରୁରୀ
0: ହଁ
1: କାମ ଥିଲେ ଯାହା ଯାହା ଏଟା ସବୁ କହୁଛନ୍, ଛତା ଜୋତା, କଳା ଚଷମା,
0: ପାଣି ବୋତଲ ନେବେ।
1: ଉଦା ମୁଣ୍ଡେ ଉଦା ଲୁଗା ଏନ୍ତା ସବୁ ମାନିକରି ଚଲମା ବେଲେ ଟିକେ ଅସୁବିଧା ଦିନ ରକ୍ଷା ପାଇପାରମା, ସମସ୍ତେ ଯଦି ସଚେତନ ହେବେ ଆଜ୍ଞା।
0: ଲୋକକୁ ବି ସଚେତନ କରୁନ୍, ଲୋକ ବି ବୁଝୁନ୍ ଜିନିଷ।
1: ହଁ ସଚେତନ ତ ସବୁବେଳେ କହୁଛନ୍, ଆମର ଗଣମାଧ୍ୟମ ସବୁବେଳେ ସଚେତନ କରୁଛି, ଆକାଶବାଣୀ ଆଉ ସମସ୍ତେ ଶୁଣୁଛନ୍, ନିଶ୍ଚେ ସମସ୍ତେ ସେଟାକେ ମାନବେ ବୋଲି ଆଶା ଅଛି, ନା ମାନିଲେ ନିଜର କ୍ଷତି ହେବା ଆଜ୍ଞା। ଯେନ୍ତା ଖରା ହଉଛି ବି ଅଂଶୁଘା ଦିନ ରକ୍ଷା ପାଇବା ଲାଗି ଆମେ ନିଶ୍ଚେ ସତର୍କ ହେବାରକେ ପଡ଼ବା।
0: ଠିକ ଅଛେ ଭଉଣୀ, କେନ୍ ଗୀତ ଶୁଣିବେ ଆଜି କହ?
1: ହିନ୍ଦୀ ଫିଲ୍ମ ଅନ୍ଦାଜ ର ଗୀତ ଶୁଣମା ଆଜ୍ଞା, ଭଲ ଗୀତଟେ କିଶୋର କୁମାର ଗାଇଛନ୍, ଜିନ୍ଦଗି ଏକ ସଫର ହେ ସୁହାନା, ଏହା କଲ କ୍ୟା ହୋ କିଛି ନ ଜାନ ଆଜ୍ଞା। ସମସ୍ତଙ୍କୁ ଟିକେ ଡେଡିକେଟ୍ କରମା ଆଜ୍ଞା, ଆମର ଭାଇମାନେ ଅଛନ୍, ଆମର ରବୀନ୍ଦ୍ର ମେହେର।

ଶୁଣୁଥିଲେ ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଶୁଣିଲେ ଏହାର ଦ୍ୱିତୀୟ ଭାଗ। ଉପସ୍ଥାପନା।

0: ଭଉଣୀମାନେ, ଏପ୍ରିଲ ମାସ 22 ତାରିଖ ଏହି ଦିନକୁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଧରିତ୍ରୀ ଦିବସ ଭାବରେ ପାଳନ କରିଥାଉ।
1: କୌଣସି ବର୍ଷ ଆମେ ଏହି ଦିବସଟିକୁ ପାଳନ କରିବାକୁ ଭୁଲି ନଥାଉ, କିନ୍ତୁ ଆମର ଧରିତ୍ରୀ ପ୍ରତି ଆମର କର୍ତ୍ତବ୍ୟ କ'ଣ ରହିଛି ସେଇଟା ଆମେ ନିଶ୍ଚିତ ଭାବରେ ଜାଣି ରଖିବା ଦରକାର।
0: ସାରା ବିଶ୍ୱରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆମେ କିପରି ଭାବରେ ଆମର ଧରିତ୍ରୀ ମାଆକୁ ସୁରକ୍ଷିତ ରଖିବା ଏବଂ ପରବର୍ତ୍ତୀ ପିଢ଼ି ପାଇଁ ଗୋଟିଏ ସୁସ୍ଥ ପୃଥିବୀ ଭେଟିଦେବା ସେଇଟା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ।
1: ଏହି କଥାକୁ ଆଖି ଆଗରେ ରଖି ଆଜି ଆମେ ଆପଣମାନଙ୍କ ପାଇଁ ଗୋଟିଏ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ।
0: ଆଜିର ବିଶେଷ କାର୍ଯ୍ୟକ୍ରମ ହେଲା ଏଇ ମାଟି ଆମ ମା।
1: କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।
0: ଏହି କାର୍ଯ୍ୟକ୍ରମକୁ ନେଇ ଆପଣମାନଙ୍କ ଗହଣରେ ମୁଁ ଭାରତୀ
1: ଆଉ ମୁଁ ସଙ୍ଗୀତା।

0: ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପୃଥିବୀ ଏକମାତ୍ର ଗ୍ରହ ଯେଉଁଠି ସୃଷ୍ଟ ଜୀବଜଗତ, ପ୍ରାଣୀ ଓ ଉଦ୍ଭିଦର ସମାହାର। କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ପଞ୍ଚଭୂତରେ ଗଢ଼ା ଏହି ପରିବେଶ।
1: ସାଗର, ମହାସାଗର, ଦେଶ, ମହାଦେଶ, ପାହାଡ଼, ପର୍ବତ ପ୍ରାକୃତିକ ପରିବେଷ୍ଟନୀରେ ସ୍ୱଚ୍ଛନ୍ଦ ଭାବରେ ଜୀବନ ଅତିବାହିତ କରନ୍ତି ପ୍ରାଣୀ, ଉଦ୍ଭିଦ ସଭିଏଁ।
0: ଉଭୟଙ୍କ ମଧ୍ୟରେ ସନ୍ତୁଳନ ହିଁ ସୃଷ୍ଟି କରେ ଜୀବଜଗତ ପାଇଁ ଉତ୍ତମ ବାତାବରଣ। ସର୍ବବୃହତ୍ ଜଳଜୀବ ନୀଳତିମିଠାରୁ ଆରମ୍ଭ କରି ଶୈବାଳ ପର୍ଯ୍ୟନ୍ତ, ବନ୍ୟପ୍ରାଣୀ, ବିଭିନ୍ନ ପକ୍ଷୀ, କୀଟପତଙ୍ଗ, ତରୁ ତୃଣ ସଭିଙ୍କ ଆସ୍ଥାନ ଧରିତ୍ରୀ ମାତାଙ୍କ କୂଳ।
1: ଧରିତ୍ରୀ ମାତାର ଖୁସି କହିଲେ ନ ସରେ, ନିଜର ସନ୍ତାନ ସନ୍ତତିଙ୍କ ଖୁସିରେ ହିଁ ତ ତାର ଖୁସି।

0: କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ଆଜି ସୃଷ୍ଟି କରିଛି କାଳ। ପୃଥିବୀର ବିଚକ୍ଷଣ ଓ ବୁଦ୍ଧିମାନ ଜୀବ ହେଉଛି ମଣିଷ। ତା ସତ୍ତ୍ୱେ ମଧ୍ୟ ଦିନକୁ ଦିନ ପରିବେଶକୁ କରୁଛି ପ୍ରଦୂଷିତ ଓ କଳୁଷିତ। ତାରି ଯୋଗୁଁ ଜୀବନଯାତ୍ରା ଅସମ୍ଭାଳ।
1: ଡାକି ଆଣିଛି ବିପଦ, କେବଳ ନିଜ ପାଇଁ ନୁହେଁ, ସମଗ୍ର ସୃଷ୍ଟି ପାଇଁ। ସମଗ୍ର ବିଶ୍ୱର ଜନସଂଖ୍ୟା 800 କୋଟିରୁ ଅଧିକ। ସେଥିପାଇଁ ବିକାଶର ନାଁରେ ବଣ ଜଙ୍ଗଲ ସଫା କରି ଖଣି ଖନନ, କଳକାରଖାନା ନିର୍ମାଣ, ରାସ୍ତା ତିଆରି, କୋଠାବାଡ଼ି ପ୍ରଭୃତି ଦ୍ୱାରା ନଷ୍ଟ ହୋଇଯାଉଛି ଅନେକ ଜଙ୍ଗଲ ଆଉ ପ୍ରାକୃତିକ ପରିବେଶ।
0: ଲୋପ ପାଇଯାଇଛନ୍ତି ଅନେକ ବନ୍ୟପ୍ରାଣୀ, ଉଦ୍ଭିଦ, ଔଷଧୀୟ ଗୁଳ୍ମଲତା। ଏ ସମସ୍ୟା କେବଳ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ନୁହେଁ, ଆମାଜନ୍ଠୁ ନେଇ ହରିଶଙ୍କର ସବୁଠି ଆର୍ତ୍ତନାଦ। ଯେଉଁ ପୃଥିବୀ ଦିନେ ଥିଲା ଜୈବ ବିବିଧତାରେ ପରିପୂର୍ଣ୍ଣ ବହୁ ପ୍ରାଣୀ ଉଦ୍ଭିଦଙ୍କ ଆବାସସ୍ଥଳୀ, ସେସବୁ କ୍ରମଶଃ ଲୋପ ପାଇ ଆସୁଛି।
1: ପରିବେଶକୁ ବିଶୁଦ୍ଧ କରୁଥିବା ଜୀବଜନ୍ତୁ, ଚିଲ, ଶାଗୁଣା, ଘରଚଟିଆ କାଁ ଭା କେଉଁଠି ଦେଖିବାକୁ ମିଳୁଛି। କହିବାକୁ ଗଲେ ଏମାନଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି।
0: ଜଙ୍ଗଲ କ୍ଷୟ ଯୋଗୁଁ ଅନେକ ଔଷଧୀୟ ଗୁଳ୍ମଲତା ମଧ୍ୟ ଆଉ ଦେଖାଯାଉନାହିଁ। ଲୋଭାଶକ୍ତ ମଣିଷର କାମନାରେ ସେମାନେ ଧ୍ୱଂସ ପଥର ଯାତ୍ରୀ। ବ୍ୟବସାୟ ନାଁରେ ପଶୁପକ୍ଷୀଙ୍କ ଶିକାର, କେଉଁଠି ଚମଡ଼ା ପାଇଁ ତ କେବେ ପୁଣି ଦାନ୍ତ ପାଇଁ, ତଥା ବିଭିନ୍ନ ଅବୟବ ସକାଶେ ହାତୀ, ବାଘ, ହରିଣ, କୁଟୁରା ପ୍ରଭୃତି ବନ୍ୟଜୀବଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପାଇ ଆସୁଛି।

0: ହଜାର ସଂଖ୍ୟାରେ ସେଠାରେ ଡଲଫିନ୍, ସମୁଦ୍ର ପକ୍ଷୀ ତଥା ଅନ୍ୟାନ୍ୟ ଜଳଜୀବଙ୍କର ମୃତ୍ୟୁ ଘଟିଲା। ଏହି ଘଟଣା ଦ୍ୱାରା ପ୍ରଭାବିତ ହୋଇ ପ୍ରକୃତିପ୍ରେମୀ ପରିବେଶବିତ୍ ସଲମାରୁବିନ୍, ମାର୍କ ମେକଗିନ୍ସ ଏବଂ ବଡ଼ ବଡ଼ମସ୍ ପରିବେଶ ସଚେତନତା ସମ୍ପର୍କରେ କାର୍ଯ୍ୟ କରିବାକୁ ଆଗେଇ ଆସିଲେ।
1: 1969 ସାନ୍ ଫ୍ରାନ୍ସିସ୍କୋଠାରେ ୟୁନେସ୍କୋର ଏକ ସମ୍ମିଳନୀରେ ସମାଜସେବୀ ଜନ୍ ମେକ୍ କନେଲ୍ଙ୍କ ଦ୍ୱାରା ଧରିତ୍ରୀ ମାତାଙ୍କୁ ସମ୍ମାନ ଏବଂ ତାର ସୁରକ୍ଷା ଉଦ୍ଦେଶ୍ୟରେ ଦିନଟିଏ ସ୍ଥିର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।
0: ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ୍ 1970 ମାର୍ଚ୍ଚ ମାସ 21 ଦିନ ମିଳିତ ଜାତିସଂଘର ମହାସଚିବ ୟୁଥେଣ୍ଟ ଏଥିରେ ସ୍ୱାକ୍ଷର କରିଥିଲେ। ଆଉ ଏହାର ଏକ ମାସ ପରେ ଅର୍ଥାତ୍ ଏପ୍ରିଲ ମାସ 22 1970 ଯୁକ୍ତରାଷ୍ଟ୍ର ଆମେରିକାର ସିନେଟର ଗେଲର୍ଡ ନେଲସନ୍ ଏପ୍ରିଲ 22 ଧରିତ୍ରୀ ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
1: ପ୍ରଥମେ ଏହା କ୍ୟାମ୍ପସ୍ ଶିକ୍ଷାଦାନର ଏକ ଶୃଙ୍ଖଳା ଭାବରେ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ବିଶ୍ୱର ସର୍ବବୃହତ୍ ନାଗରିକ ପରିବେଶବିତ୍ କାର୍ଯ୍ୟକ୍ରମରେ ପରିଣତ ହୋଇଛି।
0: ପ୍ରତିବର୍ଷ ଏପ୍ରିଲ ମାସ 22 190 ଅଧିକ ଦେଶ ପରିବେଶ ସଚେତନତା ସମ୍ପର୍କରେ କାର୍ଯ୍ୟ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଜ୍ଞାନ ଶିକ୍ଷକ ରାମଗୋପାଳ ଖମାରୀ ଶର୍ମା ସାର୍ କୁହନ୍ତି,
2: ଦେଖନ୍ତୁ 22 ପ୍ରତିବର୍ଷ ଆମେ ଆର୍ଥ ଡେ ବା ପୃଥିବୀ ଦିବସ ପାଳନ କରୁଛୁ। ଏହି ପୃଥିବୀ ଦିବସ ଆମକୁ ସ୍ମରଣ କରାଉଛି ଯେ ଆମର ଏହି ସୁନ୍ଦର ପୃଥିବୀ, ଯାହା ସୌରଜଗତର ଏକମାତ୍ର ବାସୋପଯୋଗୀ ଗ୍ରହ, କେବଳ ଆମ ପାଇଁ ନୁହେଁ ଆଗାମୀ ପିଢ଼ି ପାଇଁ ମଧ୍ୟ ସମାନ ଭାବରେ ଆବଶ୍ୟକ। ସହନୀୟ ବିକାଶ, ଯାହାକୁ ଆମେ କହୁ ସଷ୍ଟେନେବୁଲ ଡେଭଲପମେଣ୍ଟ, ଏମିତି ଏକ ବିକାଶ ଯାହା ଆଜିର ଆବଶ୍ୟକତା ପୂରଣ କରୁଥିବା ସମୟରେ ଆଗାମୀ ପିଢ଼ିର ଆବଶ୍ୟକତାକୁ ବି କ୍ଷତିଗ୍ରସ୍ତ କରୁନଥିବ। କିନ୍ତୁ ବର୍ତ୍ତମାନ ସମୟରେ ଅତ୍ୟଧିକ ଶିଳ୍ପୀକରଣ, ଜଙ୍ଗଲ କ୍ଷୟ, ପ୍ଲାଷ୍ଟିକ ବ୍ୟବହାର ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ଯୋଗୁଁ ପୃଥିବୀର ସନ୍ତୁଳନକୁ ଆମେ ବିପଦରେ ପକାଇ ଦେଉଛୁ। ଜଳବାୟୁ ପରିବର୍ତ୍ତନ, ଜଳ ସଙ୍କଟ ଓ ବାୟୁ ପ୍ରଦୂଷଣ ଏହାର ପ୍ରମୁଖ ପରିମାଣ। ଯଦି ଆମେ ଏବେଠୁ ସଚେତନ ନ ହେବା, ତାହେଲେ ଆଗାମୀ ଦିନରେ ଏହାର ଫଳ ଅତ୍ୟନ୍ତ ଭୟାବହ ହେବ। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆମେ କଣ କରିପାରିବା? ସହନୀୟ ବିକାଶ ଆମକୁ କିଛି ଦୈନିକ ଅଭ୍ୟାସ ଉପରେ ଗୁରୁତ୍ୱ ଦେବାକୁ ହେବ, ଯଥା ବୃକ୍ଷରୋପଣ, ପ୍ଲାଷ୍ଟିକ ବ୍ୟବହାର କମାଇବା, ଜଳ ସଞ୍ଚୟ, ଏହାର ପୁନଃ ବ୍ୟବହାର ଓ ଏହାର ପୁନଃଚକ୍ରାୟନ ବା ରିସାଇକିଲ ଯାହା ଆମେ କହୁଛୁ କୁ ପ୍ରୋତ୍ସାହନ ଦେବାକୁ ପଡିବ। ରାସାୟନିକ ସାର ବ୍ୟବହାରକୁ କମ୍ କରି ଜୈବିକ ସାରର ବ୍ୟବହାର ଅଧିକ କରିବାକୁ ହେବ। ପରିବେଶ ମିତ୍ର ଜୀବନଶୈଳୀର ଅନୁସରଣ କରିବାକୁ ହେବ ଏବଂ ଏମିତି ଛୋଟ ଛୋଟ ଅଭ୍ୟାସ ଯଦି ଆମେ ପିଲାବେଳୁ ଶିଖାଯାଏ, ତାହେଲେ ବଡ଼ ପରିବର୍ତ୍ତନର ଆକାର ନେବ। ପୃଥିବୀ ଆମର ଘର, ତାକୁ ସୁରକ୍ଷିତ ଓ ସୁନ୍ଦର ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ମୁଁ ଗୋଟାଏ ପଦ କହିବି, ଆଜିର ସଚେତନତା ଆଗାମୀ ଦିନର ସୁରକ୍ଷା।

ଭଉଣୀମାନେ 1969 ମସିହାର ଘଟଣା। କେନ୍ଦ୍ରୀୟ କାଲିଫର୍ଣ୍ଣିଆର ଏକ ଉପକୂଳବର୍ତ୍ତୀ ନଗରୀ ସାନ୍ତା ବାର୍ବାରାଠାରେ 3 ମିଲିୟନ ଗେଲନ୍ ତୈଳ ପ୍ରବାହ ଫଳରେ ପରିବେଶ ଜନିତ ଅନେକ କ୍ଷୟକ୍ଷତି ହୋଇଥିଲା। ହଜାର

0: ପରିବେଶବିତ୍ ମାନେ କୁହନ୍ତି,
1: ଜଳବାୟୁ ପରିବର୍ତ୍ତନ ମୁଖ୍ୟତଃ ଏକ ମନୁଷ୍ୟକୃତ ସମସ୍ୟା। ଆଧୁନିକ ମଣିଷର ଉପଭୋଗବାଦୀ ଜୀବନଶୈଳୀ

0: ଶକ୍ତି ଉତ୍ପାଦନ ନିମନ୍ତେ ଜୀବାଶ୍ମର ଜ୍ୱଳନ, ଦ୍ରୁତ ଶିଳ୍ପାୟନ, ମାତ୍ରାଧିକ ଗାଡ଼ିମଟର ବ୍ୟବହାର, ରାସାୟନିକ ପଦାର୍ଥର ବହୁଳ ଉପଯୋଗ, ବ୍ୟାପକ ଜଙ୍ଗଲ କ୍ଷୟ, ସହରୀକରଣ ଇତ୍ୟାଦି ପ୍ରକ୍ରିୟା ଯୋଗୁଁ ଜଳବାୟୁ ପରିବର୍ତ୍ତନର ମାତ୍ରା ଓ ତୀବ୍ରତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।
1: ପୃଥିବୀକୁ ସୁରକ୍ଷା ଦେବାର ସାମର୍ଥ୍ୟ ମଣିଷ ହାତରେ ରହିଛି। ବିଶ୍ୱ ସୁରକ୍ଷା ଓ ବିଶ୍ୱ ଶାନ୍ତି ପାଇଁ ବସୁଧୈବ କୁଟୁମ୍ବକମ୍ର ପରିକଳ୍ପନା କରୁଛି, ତଥାପି ମଧ୍ୟ ନିଜର ଗର୍ବ ଅହଙ୍କାର ଯୋଗୁଁ ଯୁଦ୍ଧର ପରିସ୍ଥିତି ସୃଷ୍ଟି କରୁଛି।
0: ଦେଶ ଦେଶ ମଧ୍ୟରେ ମତଭେଦ ଦେଖାଦେଉଛି। ସମଗ୍ର ବିଶ୍ୱରେ କଳା ବାଦଲ ଘୋଟି ଆସି ପରିବେଶ ପ୍ରଦୂଷିତ ହୋଇଯାଉଛି। ଏଥିରେ କେବଳ ମଣିଷ ସମାଜ କ୍ଷତିଗ୍ରସ୍ତ ହେଉନାହିଁ, ଜଳଭାଗ ସ୍ଥଳଭାଗରେ ବସବାସ କରୁଥିବା ନିରୀହ ଜୀବଜନ୍ତୁ, ଅସଂଖ୍ୟ ଗୁଳ୍ମଲତା ମଧ୍ୟ ଏହାର ଶିକାର ହେଉଛନ୍ତି।
1: ଆହୁରି ମଧ୍ୟ ଏହାର କୁପ୍ରଭାବ ଯୋଗୁଁ ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ ଓଜନ ସ୍ତରରେ ଫାଟ ସୃଷ୍ଟି ହୋଇ ପୃଥିବୀବାସୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ଆକ୍ରମଣର ଫଳରେ ଜାପାନର ହିରୋସୀମା ନାଗାସାକିର ଅବସ୍ଥା ଉଣା ଅଧିକେ ସଭିଏଁ ଜାଣିଛନ୍ତି।
0: ଏହାର ପରିଣାମ ଆଜି ମଧ୍ୟ ଭୋଗିବାକୁ ପଡ଼ୁଛି। ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ଏବଂ ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ଅନ୍ କ୍ଲାଇମେଟ୍ ଚେଞ୍ଜ ଏ ଦିଗରେ ଏକ ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛି। ଯଦି ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଅତି ବେଶୀରେ 1.5 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ସୀମିତ ରଖାନଯାଏ, ତେବେ ମେରୁ ଅଞ୍ଚଳର ବରଫ କେବଳ ଦ୍ରୁତଗତିରେ ତରଳିବ ନାହିଁ, ବରଂ ସମୁଦ୍ର ଜଳସ୍ତର ବୃଦ୍ଧି ହେବା ସହିତ ଉପକୂଳବର୍ତ୍ତୀ ଲକ୍ଷାଧିକ ସହର ମଧ୍ୟ ଜଳମଗ୍ନ ହେବାର ଆଶଙ୍କାକୁ ବଢ଼ାଇ ଦେଇଛି।

ତେବେ ଭଉଣୀମାନେ ପୃଥିବୀର ସୁରକ୍ଷା ପାଇଁ ଆମକୁ ମୁଖ୍ୟତଃ ତିନୋଟି ଆର୍ ସିଦ୍ଧାନ୍ତ ରିଡ୍ୟୁସ୍ ବା ହ୍ରାସ କରିବା, ରିୟୁଜ୍ ବା ପୁନର୍ବ୍ୟବହାର କରିବା ଏବଂ ରିସାଇକଲ୍ ବା ପୁନର୍ଚକ୍ରଣ କରିବା ଉପରେ ଗୁରୁତ୍ୱ ଦେବା ଉଚିତ।

0: ଅଧିକରୁ ଅଧିକ ଆମେ ବୃକ୍ଷରୋପଣ କରିବା ଏବଂ ଜଳ ଆଉ ବିଦ୍ୟୁତକୁ ସଂରକ୍ଷଣ କରିବା।
1: ତାହେଲେ ଆସନ୍ତୁ ଶୁଣିବା ଏଇ ପରିପ୍ରେକ୍ଷୀରେ କଣ କହନ୍ତି ଡକ୍ଟର ମନମୋହନ ବାଗ।
2: ପୃଥିବୀ ଆମର ମା, ଆଉ ଆମେ ପୃଥିବୀ ପାଇଁ ସମସ୍ତେ ବଞ୍ଚୁ। ତାପମାତ୍ରା ବା ଗ୍ଲୋବାଲ ୱାର୍ମିଂ ଯୋଉଟା ହଉଛି ଆଗକୁ, ଆଉ ଧୀରେ ଧୀରେ ମଣିଷ ସମାଜ ବିପଦରେ ପଡୁଛି, ମଣିଷ ସମାଜ ହିଁ ତାର କାରଣ। ଡାକ୍ତର ହିସାବରେ ବି ଆମେ ତିନିଟା ଜିନିଷ ଉପରେ ଧ୍ୟାନ ଦେବା ନିହାତି ଦରକାର ଅଛି, ଗୋଟେ ରୋଗ, ଗୋଟେ ରୋଗୀ, ଆଉ ପରିବେଶ। ଏ ପରିବେଶ ଉପରେ ବି ସମସ୍ତେ ଧ୍ୟାନ ଦେବା ଦରକାର। ଏହା ଉପରେ ମୁଁ 10 ବର୍ଷ ହେଲାଣି ବି କାମ କରେ, ତ ଯେତେ ମୋର ଅଭିଜ୍ଞତା ଅଛି ଏହା ଉପରେ ମୁଁ ଯେତେ ଗବେଷଣା କରିଛି, ଯେ ତାପମାତ୍ରାର କାରଣ, ପ୍ରଥମ କାରଣ ହଉଛି ପ୍ରଦୂଷଣ, ବାୟୁ ପ୍ରଦୂଷଣ। ଆମେ ପ୍ରଦୂଷଣ ଉପରେ କେହି ଚିନ୍ତା କରିବାର ନାହିଁ, ବାୟୁ ଉପରେ କେହି ଚିନ୍ତା କରିବାର ନାହିଁ। ତ ବାୟୁରେ ଆମେ ନିଶ୍ୱାସ ନଉଛୁ, କିନ୍ତୁ ତାକୁ ଆମେ ଚିନ୍ତା କରିବାର ନାହିଁ। ଯିଏ ଯୋଉଠି ପାରିଲେ ଅଳିଆ ନିଆଁ ଲଗେଇଦେଲେ, ଜମିରେ ନିଆଁ ଲଗେଇଦେଲେ, ଜଙ୍ଗଲରେ ନିଆଁ ଲଗେଇଦେଲେ, ଯାହା ଦରକାର ନାହିଁ ବି ତାକୁ ସମସ୍ତେ ଆମେ ନିଆଁ ଲଗେଇ ଦଉଛୁ। ସେ ଜିନିଷଟା ଦିଶୁନି ବୋଲି ଆମେ ବାୟୁ ଉପରେ ଚିନ୍ତା କରୁନୁ। ଇଏ ଗୋଟେ ବହୁତ ବଡ କାରଣ, ଯୋଉଟା କି ଆମେ ଜାଣିଛୁ ଯେ ଆମ ବାୟୁମଣ୍ଡଳ ଚାରିପଟେ ଗୋଟେ ଓଜନ ଲେୟାର ବୋଲିକିରି ଅଛି, ସେ କ୍ଷୟ ହେଲା ପରେ ରଶ୍ମି ସୂର୍ଯ୍ୟର ବେଶୀ ପଳେଇ ଆସେ ଆଉ ଉତ୍ତାପ ବଢେ। ଇଏ ହଉଛି ଗୋଟେ କାରଣ। ନମ୍ବର ଦୁଇ କାରଣ ହଉଛି ଯେ ଗୋଟିଏ ମାତ୍ର ଜିନିଷ ଯିଏକି ଆମ ଉତ୍ତାପକୁ ହ୍ରାସ କରିପାରେ ସେ ହଉଛି ଗଛ। ଏବେ ଗଛ ଆଉ ଜଙ୍ଗଲ ସଂଖ୍ୟା କମି ଚାଲିଛି, ତା ଉପରେ କେହି ଚିନ୍ତା କରୁନାହାନ୍ତି। ଇଏ ହଉଛି 2 ନମ୍ବର କାରଣ। 3 ନମ୍ବର କାରଣ ହଉଛି ଆମର ଏଇ କଂକ୍ରିଟ ଜଙ୍ଗଲ, ଆପଣ ପିଚୁ ରାସ୍ତା କହନ୍ତୁ କି ବିଲ୍ଡିଂ କହନ୍ତୁ, ଯେତେବେଳେ କଂକ୍ରିଟ ରେ ଆମର ହିଟ୍ଟା ଭିତରକୁ ଯାଇପାରେନି, ଆଉ ଯେତେବେଳେ ବି ହିଟ୍ ପଡେ ସେ ଉପରକୁ ରିଫ୍ଲେକ୍ଟ ହେଇଯାଏ, ମାନେ ଉପରକୁ ପଳେଇ ଆସେ। ଏପଟୁ ସୂର୍ଯ୍ୟ କିରଣ ଆସିଲା, ଯାହା ବି ପଡିଲା ସେ ମଝିରେ ଉପରକୁ ଉଠିଲା, ଆମେ ମଝିରେ ରହିଲେ। ଇଏ ହଉଛି 3ଟା ମାନେ କାରଣ। ତ ଏହାକୁ ଆମେ ଯଦି ଠିକ କରିବା ପାଇଁ ହେଲେ ଆମେ ପ୍ରଦୂଷଣ କମିବାକୁ ପଡିବ, ଯୋଉଟା କି ଜନସାଧାରଣଙ୍କଠୁ ଆରମ୍ଭ କରିକି ସରକାର ପର୍ଯ୍ୟନ୍ତ ସମସ୍ତେ ଯାକ ତାକୁ ଗଭୀର ସହିତ ନେବା ଦରକାର। ଆମର ଆଇନ କାନୁନ ଠୁ ଆରମ୍ଭ କରି ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଜୀବ ପର୍ଯ୍ୟନ୍ତ ସମସ୍ତେ ଚିନ୍ତା କରିବା ଦରକାର ଏ ବାୟୁ ପ୍ରଦୂଷଣ ବାବଦରେ, ଆଉ ନିଜର ନିଶ୍ୱାସ ନେବା ବାବଦରେ। ଇଏ ଗୋଟେ ବହୁତ ବଡ ଅସୁବିଧା, ଯାହାକି ଆମେ କୌଣସି ଜିନିଷ କରିପାରିବା ନାହିଁ। ଯୁଦ୍ଧ ଯିଏ କରୁଛନ୍ତି ସେମାନେ ବି ବୁଝିପାରୁନାହାନ୍ତି, କି ଯିଏ ଅଳିଆ ଜଳଉଛନ୍ତି ସେମାନେ ବି ବୁଝିପାରୁନାହାନ୍ତି। ତ ଇଏ ବୁଝିବା ନିହାତି ଦରକାର ଅଛି, ଆଉ ଗଭର୍ଣ୍ଣମେଣ୍ଟର ଗୋଟେ କଠୋର ପଦକ୍ଷେପ ନେବା ଦରକାର, ନହେଲେ ଆମେ ମଣିଷ ସମାଜ ଆଉ ଜୀବ ଜଗତକୁ ବଞ୍ଚେଇ ହବନି। ନମ୍ବର ଦୁଇରେ ମୁଁ କହେ ଯେ ନାରୀମାନେ ହିଁ ତାଙ୍କର ବଡ଼ ଭୂମିକା ରହିଛି, କେହି ଯେମିତି ଅଳିଆକୁ ଜଳେଇବେ ନାହିଁ କି ମନ ଇଚ୍ଛା ନିଆଁ ଲଗେଇବେ ନାହିଁ। ଆଉ ଯେତେ ବି କଂକ୍ରିଟ ଘର ଅଛି ଆମେ କେମିତି ଚାରିଆଡେ ଗଛ ଲଗେଇବା, ସମସ୍ତଙ୍କ ଛାତଟା ଯେମିତି କିଚେନ ଗାର୍ଡେନ ହବ, ଏଇଆ କଲେ ବି ଆମେ କିଛି ପ୍ରତିରୋଧ କରିପାରିବା। ଆଉ ସରକାର ଏ ଜଙ୍ଗଲ ଗଛକୁ କେମିତି ସୁରକ୍ଷା ଦେଇ ହବ ତା ଉପରେ ଚିନ୍ତା କରିବା ଦରକାର ଅଛି। ଆଉ ଗଛ ଯେତେ ଲଗେଇବା, ଗଛ କେମିତି ବଞ୍ଚିବ, କେମିତି ଗଛ ଜଙ୍ଗଲକୁ କେମିତି ବଞ୍ଚେଇ ହବ, ଏହା ଉପରେ ନିହାତି ଆମେ ଗୁରୁତ୍ୱ ଦେବା ଦରକାର। ଯଦି ଆମେ ଛୋଟ ଛୋଟ କାମ ବି ସମସ୍ତେ ଯାକ ମିଶିକି କରିବା, ଜନସାଧାରଣଙ୍କୁ ବି ଆଉ ସରକାରଙ୍କୁ ବି ମୁଁ ଅନୁରୋଧ କରିବି ଯେ ଆମେ ସମସ୍ତେ ଯୋଉଥିପାଇଁ ଆମେ ବଞ୍ଚୁଛେ, ପବନ ନେଇକି ଆମେ ବଞ୍ଚୁଛେ, ଏ ଯୋଉ ପବନ ବାବଦରେ ଆମେ କେହି ଚିନ୍ତା କରିବାର ନାହିଁ, ଗଛ ବାବଦରେ କେହି ଚିନ୍ତା କରିବାର ନାହିଁ। ଆମେ 2ଟା ଜିନିଷକୁ ସମସ୍ତେ ଚିନ୍ତା କରିବା ଦରକାର, ଯାହାକି ପଇସାରେ ବି କିଣି ହବ ନାହିଁ। ଇଏ ଗୋଟେ ବହୁତ ବଡ ଜିନିଷ, ପାଣି ତ କିଣିକିରି ପିଉଛେ, ଖାଇବା ବି ତ କିଣିକିରି ଖାଉଛେ, ଏସବୁ ହଉଛେ, କିନ୍ତୁ ପବନ ଗୋଟେ ଜିନିଷ ଏମିତି ମାତ୍ରାରେ ପ୍ରଦୂଷଣ ହେଇ ଚାଲିଛି ଯାହାକି ପଇସାରେ କିଣି ହବ ନାହିଁ, ଏ ଜିନିଷଟା ସମସ୍ତେ ଜାଣିବା ଦରକାର।

0: ଦେବଭୂମି ଭାରତର ଶାସ୍ତ୍ର ପୁରାଣରେ ମଧ୍ୟ ପ୍ରକୃତି ପରିବେଶର ସୁରକ୍ଷା ସମ୍ପର୍କରେ ଉଲ୍ଲେଖ ରହିଛି। ପଞ୍ଚମହାଭୂତ ପୃଥିବୀ, ଅନଳ, ବାୟୁ, ଜଳ ଓ ଆକାଶ ଏମାନେ ଈଶ୍ୱରଙ୍କ ସ୍ୱରୂପ।
1: ଏହାକୁ ହୃଦୟଙ୍ଗମ କରି ସମ୍ମାନ ଦେବା ସହ କୃତଜ୍ଞତା ଜ୍ଞାପନ କରିବା। କୋଟି କୋଟି ଜୀବଙ୍କୁ ଧାରଣ କରି ଜୀବନ ଜୀବିକାର ଆଧାର ପାଲଟିଥିବା ମାଟି ମା ପାଇଁ ପାଳିତ ହେଉଛି ଆନ୍ତର୍ଜାତୀୟ ଧରିତ୍ରୀ ଦିବସ।
0: ତେବେ ପ୍ରତ୍ୟେକ ନାଗରିକ ମାଟି ମାର ପରିବେଷ୍ଟନୀକୁ ସୁସ୍ଥ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ସହ ଏହାକୁ ନିଜର କର୍ତ୍ତବ୍ୟ ବୋଲି ବିଚାର କଲେ ଦିବସ ପାଳନର ଯଥାର୍ଥତା ପ୍ରତିପାଦନ ହେବ।
1: ପରିବେଶ ହିଁ ଜୀବନ।

0: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଏଇ ମାଟି ଆମ ମା।
1: କାର୍ଯ୍ୟକ୍ରମର ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତାବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ, ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ବର୍ଷ ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ନୂଆଦିଲ୍ଲୀରେ ଆସନ୍ତାକାଲି କ୍ୱାଡ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ବୈଠକରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବୈଦେଶିକ ମନ୍ତ୍ରୀମାନେ କ୍ୱାଡ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବା, ପୂର୍ବରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ସମସ୍ତଙ୍କ

ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରୁ ବୋଲି କାମନା କରିଛନ୍ତି। ଏକ ସଂସ୍କୃତ ଶ୍ଳୋକକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀ ସର୍ବଦା ସବୁଜ ଏବଂ ସମୃଦ୍ଧ ରହିବ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ତ୍ରୁଟି ଦେଖାଦେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ପରୀକ୍ଷଣ ସଂସ୍ଥା NTA ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରୁ କିଛି ଶିକ୍ଷା ପାଇନାହିଁ। ବିଚାରପତି ଜଷ୍ଟିସ୍ PS ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ପରୀକ୍ଷଣ ସଂସ୍ଥା NTA ଏବଂ CBIକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ପରିବର୍ତ୍ତେ ଅନ୍ୟ କୌଣସି ଦୃଢ଼ ଏବଂ ସ୍ୱୟଂଶାସିତ ସଂସ୍ଥା ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ତିନୋଟି ପ୍ରମୁଖ ସଂସ୍ଥାକୁ ଜବାବ ଦାଖଲ ଲାଗି କହିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା NTAକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ କେତେ ମାତ୍ରାରେ ଲାଗୁ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ଦେବାକୁ NTAକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା କୁହାଯାଇଛି। ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିରୀକ୍ଷଣରେ କରାଇବାକୁ ଆବେଦନରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ମହାନ କ୍ରାନ୍ତିକାରୀ ରାସବିହାରୀ ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତିପ୍ରେମକୁ ମନେ ରଖିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1 ଲକ୍ଷ କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି। ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି, ଇରାନରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲ ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ଟଙ୍କାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି,
ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା

0: ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ ଦୁଇ ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରିଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ ସହାୟତା ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସତର୍କତା ଜାରି କରିଛି। ନୂଆଦିଲ୍ଲୀ ପାଇଁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ। ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. President Draupadi Murmu to present Padma Awards at Rashtrapati Bhavan in New Delhi this evening. Supreme Court seeks responses from Centre, NTA and CBI in NEET paper leak case. Says lessons still not learnt from earlier paper leak cases. Assam Assembly introduces Uniform Civil Code Bill. IMD issues yellow alert in Delhi for next 3 days. Heat wave conditions also to persist over Haryana, Bihar, Madhya Pradesh, Odisha and Telangana. And Norway Chess 2026 tournament to begin in Oslo this evening. President Draupadi Murmu will present the Padma Awards at Rashtrapati Bhavan this evening. Padma Awards, one of the highest civilian awards of the country, are conferred in 3 categories, Padma Vibhushan, Padma Bhushan and Padma Shri. In the first civil investiture ceremony of 2026 today, the President will confer 66 Padma Awards, including 2 Padma Vibhushan, 6 Padma Bhushan and 58 Padma Shri. The remaining Padma Awards will be given in the second round of the civil investiture ceremony to be held later. A report.
2: This year, the government has announced a total of 131 Padma Awards. These include 5 Padma Vibhushan, 13 Padma Bhushan and 113 Padma Shri Awards. Among the awardees, 19 are women, while 16 individuals will be awarded posthumously. The Padma Awards, namely Padma Vibhushan, Padma Bhushan and Padma Shri, are amongst the highest civilian awards of the country. Instituted in the year 1954, these awards are announced on the occasion of Republic Day every year. The award seeks to recognize work of distinction and is given for distinguished and exceptional achievements in various fields and disciplines including art, literature, education, sports, medicine, social work, science and engineering, public affairs and trade and industry. Priya Mondal, Akashwani News, Delhi.
1: The News Services Division of Akashwani is broadcasting special programs as part of our

0: ବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026କୁ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଏବଂ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେ ଶିକ୍ଷା ଓ କୃଷିର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକତ୍ରୀକରଣ ପାଇଁ ମହାରାଜାଙ୍କର ଅତୁଳନୀୟ ତ୍ୟାଗ ଓ ଦୂରଦୃଷ୍ଟି ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ, ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବହୁ ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତ ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଜିନର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ।

0: ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ଼ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: ଆଜି ୱାର୍ଲଡ ଥାଇରଏଡ୍ ଆୱାରନେସ୍ ଡେ, ଏଇ ଯୋଉ ସଚେତନତା ଦିବସର ବାର୍ତ୍ତା ହେଲା, ଥାଇରଏଡ୍ ଗୋଟାଏ ଅନକମନ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି ତିନି ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାରରେ ଜନ୍ମଗ୍ରହଣ କରିଥାନ୍ତି, ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବାହାରିଲା, ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର। କାହିଁକି ନା ଯଦି ଥାଇରଏଡ୍କୁ ଆମେ ନିୟନ୍ତ୍ରଣ ରଖିବାନି, ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
0: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
2: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥର ଗରଗରା ବିନ୍ଧ କାର୍ଯ୍ୟ ସହିତ 14 ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି ପାଞ୍ଚ ଦଣ୍ଡାର ଚୌପଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳା ପାର୍ଶ୍ୱରେ କରତି ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି ତିନି ରଥର ଆଠ କୋଟି ସେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବିଧି ଅସ୍ଥାୟୀ କମରାଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶରେ ଆଜି ଦୁଇ ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27 ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତର୍ଦ୍ଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗ ଦେଇ 69 ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 23 ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78 ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15 ଅଭିଯୋଗର ଶୁଣାଣି କରିଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ ଏତେବେଳ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ନୂଆଦିଲ୍ଲୀଠାରେ ଆୟୋଜିତ ସମାରୋହରେ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ବର୍ତ୍ତମାନ ଆପଣମାନେ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
1: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
0: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
1: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
0: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
2: ଏଥର ପରବର୍ତ୍ତୀ ଗୀତ ଲେଖିଛନ୍ତି ଅଲେଖ ବିଶ୍ୱାଳ।

ଆପଣମାନେ ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ଭିକାରୀ ବଳ। ଗୀତଗୁଡ଼ିକୁ ରଚନା କରିଥିଲେ ଅଲେଖ ବିଶ୍ୱାଳ ଏବଂ ଶୀର୍ଷାନନ୍ଦ ଦାସ କାନୁନଙ୍କୁ। ସଙ୍ଗୀତରେ ସଜେଇଥିଲେ ସରୋଜ ନନ୍ଦ। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଏଥର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବା ପାଇଁ ଦୟାକରି କିଛି କ୍ଷଣ ପ୍ରତୀକ୍ଷା କରନ୍ତୁ।

0: ସେମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିଲେ ଦେଶର ଉନ୍ନତି କଥା ଚିନ୍ତା କରି ଆଗକୁ ବଢ଼ିଲେ ଆମ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ମାତ୍ର ଏବେ ଦେଖାଯାଉଛି ଯୁବବର୍ଗ ନିଶାଗ୍ରସ୍ତ ହେଉଛନ୍ତି, ଏଥିରୁ ନିବୃତ୍ତ ରହିବା ନିହାତି ଜରୁରୀ। ଏହି ଅବସରରେ ଆଜି ରହିଛି ଆଲୋଚନା ନିଶାମୁକ୍ତ ଯୁବ ସମାଜ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ସ୍ତମ୍ଭକାର ନୀଳକଣ୍ଠ ସାହୁ।
1: ନିଶାମୁକ୍ତ ଯୁବ ସମାଜ ହେଉଛି ବାସ୍ତବରେ ଆଜିର ଆବଶ୍ୟକତା। ଆପଣ ଦେଖନ୍ତୁ ଭାରତର ଅଧୁନା ଜନସଂଖ୍ୟା ହେଉଛି 147 କୋଟି, ସେ ଭିତରୁ ପ୍ରାୟ 42 କୋଟିରୁ ଅଧିକ ଲୋକ ହେଉଛନ୍ତି ଆମର ଯୁବବର୍ଗର, ଯୋଉଟାକି ସମଗ୍ର ଜନସଂଖ୍ୟାର 30% ଅଧିକ ଅଛନ୍ତି। ଯୁବ ଶକ୍ତି ହେଉଛି ଦେଶର ଏକ ପ୍ରମୁଖ ଶକ୍ତି, ସମ୍ଭାବନାର ଅନନ୍ତ ବୀଜମନ୍ତ୍ର ଥାଏ ଯୁବ ଶକ୍ତି ପାଖରେ। ତେଣୁ ଯୁବଗୋଷ୍ଠୀକୁ ନେଇକି ଗୋଟେ ରାଷ୍ଟ୍ର ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ, ବିଶ୍ୱ ମଧ୍ୟ ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ। କିନ୍ତୁ ଦୁଃଖର ବିଷୟ, ଆଜି ଯୁବ ସମାଜ ବାଟବଣା ହେଇଯାଇଛନ୍ତି, ଆଜି ସେମାନେ ବାଟ ପୋଡି ଯାଇଛନ୍ତି ଏବଂ ନିଶାର କବଳରେ ଯୁବ ସମାଜ ପଡିଛି, ଯାହାର କି ପ୍ରଭାବ ସମାଜ ଉପରେ, ରାଷ୍ଟ୍ର ଉପରେ, ପରିବାର ଉପରେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡୁଛି। ଯୁବ ସମାଜ ନିଶାଗ୍ରସ୍ତ ହେବାର ବିଭିନ୍ନ କାରଣ ମଧ୍ୟ ରହିଛି। ତେବେ ସେମାନଙ୍କର ମୁଖ୍ୟ କାରଣ ହେଉଛି ଚାପଗ୍ରସ୍ତ ଜୀବନକୁ ସେମାନେ ସାମ୍ନା କରିପାରୁନାହାନ୍ତି। ଏମିତି ନାହିଁ ଜୀବନ ଅଛି ମାନେ ସମସ୍ୟା ଅଛି, ଆଉ ସମସ୍ୟା ଅଛି ମାନେ ସମାଧାନ ଅଛି, କିନ୍ତୁ ତାର ଅର୍ଥ ନୁହେଁ ଯେ ସମସ୍ୟାକୁ ଡରିକିରି ବା ସମସ୍ୟାକୁ ଦୂରେଇବା ପାଇଁ ଆଉ ତାଠୁ ଦ୍ୱିଗୁଣ ବା ତାଠୁ ବହୁ ଗୁଣରେ ଅଧିକ ସମସ୍ୟାକୁ ଡାକି ଆଣିବା। କାରଣ ଯୁବ ସମାଜ ସବୁବେଳେ ଭାବନ୍ତି ଯେ ଗୋଟିଏ ସମସ୍ୟାକୁ ଆମେ ନିଶା ସେବନ କରିକି ସେ ସମସ୍ୟାଟା ଆମର ଦୂରେଇଯିବ ବା ଆମେ ତାକୁ ଭୁଲିଯିବୁ, ବିଲକୁଲ ସେୟା ନୁହଁ। ନିଶା ସେବନ କରିବା ଦ୍ୱାରା ହୁଏତ କିଛି ସମୟ ପାଇଁ ସେମାନେ ଟିକେ ଆନନ୍ଦ ପାଇପାରନ୍ତି, କିନ୍ତୁ ସେ ସମୟ ସରିଲେ ପୁଣି ଯୋଉ ଅବସ୍ଥାକୁ ସେଇ ଅବସ୍ଥା, ତାପରେ ସେମାନେ ପୁଣି ନିଶା ସେବନ କରିବେ, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ଆସିବ, ଯାହାକୁ ଚଳେଇବା ବହୁତ କଷ୍ଟକର ପାଠ ହେଇଯାଏ। ଆଉ କେତେ ଯୁବକ ଭାବନ୍ତି ନିଶା ସେବନ କରିବା ଗୋଟେ ରାଜକୀୟ ଶୈଳୀର ଅଂଶ ବିଶେଷ, ଏହା ବି ସେମିତି ନୁହଁ। ନିଶା ସେବନ କରିବା କେବେ ବି କୌଣସି ରାଜକୀୟ ଶୈଳୀର ଅଂଶ ବିଶେଷ ହୋଇନପାରେ। ପାଶ୍ଚାତ୍ୟ ପ୍ରଭାବ, ବିଭିନ୍ନ ପ୍ରକାର ସିନେମା, ଟିଭି ସିରିଏଲ ଇତ୍ୟାଦିରେ ଯୋଉ ସବୁ ଦେଖାଯାଉଛି ନିଶାଗ୍ରସ୍ତ ଯୁବକ ମାନେ, ଯୁବତୀ ମାନେ ବା ସେ ସମ୍ପୃକ୍ତ ଚଳଚ୍ଚିତ୍ରର ନାୟକ ନାୟିକା ମାନେ ନିଶା ସେବନ କରି କିଛି ଗୋଟେ କାମ କରିବା, ସେ ସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିକିରି ଆମେ ସେ ଦିଗରେ ଆମ ଜୀବନକୁ ନବାଟା ମୂର୍ଖାମି ହବ। ଯାହା କୁହାଯାଇଛି ଆମର ଅଗ୍ନି ପୁରାଣରେ ଗୋଟେ ଯେ ନରତ୍ୱଂ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହଉଛି ନରଜନ୍ମ। କେତେ ହଜାର ବର୍ଷର ତପସ୍ୟା ଫଳରେ ନରଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବାର ଶକ୍ତି ସର୍ବୋପରି ଆମ ଭଗବାନ ଦେଇଛନ୍ତି। ବିବେକ ଯୁକ୍ତ ପ୍ରାଣୀ ମଣିଷଟି, ଆଉ କାହାର ବିବେକ ନାହିଁ, ପ୍ରଜ୍ଞା ଯୁକ୍ତ ପ୍ରାଣୀ ମଣିଷଟିଏ। ତେଣୁ ଆମେ ବିଚାର କରିବାକୁ ପଡିବ, ଯାହା ଆମେ ଦେଖୁଛେ ରିଲ ଲାଇଫରେ ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି। ସେମାନଙ୍କର ବୟସର ଉଦ୍ଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର, ଯେ ସେମାନଙ୍କର ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ। ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକିରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହଉଛନ୍ତି। ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି, ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକିରି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକିରି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମିର ପରିଚୟ। ଏଇ କଥାଟିକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ, ଆମେ ଏଇ କଥାକୁ ମନେ ରଖିବାକୁ ପଡିବ। ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିଭିନ୍ନ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି ସେମାନଙ୍କର। କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହଉଛି, ହୃଦଘାତ ହଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହଉଛି ସେମାନଙ୍କର। ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହଉଛି, ଲିଭର ଡ୍ୟାମେଜ ହଉଛି ଏବଂ କିଡନୀ ଡ୍ୟାମେଜ ମଧ୍ୟ, ଅନେକଙ୍କ ରିନାଲ ଫେଲୋର ହଉଛି, ଯାହାକି ଏକ ଚିନ୍ତାର ବିଷୟ। ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି ଯେ ଅଧିକାଂଶ ଯୁବବର୍ଗର ରୋଗୀମାନେ କିଡନୀ ଫେଲୋରରେ ପୀଡିତ ହଉଛନ୍ତି। ତାର ସିଧାସଳଖ କାରଣ ନିଶା ଯୋଗୁଁ ସେମାନଙ୍କର ବ୍ରେନ୍ ପ୍ରୋବ୍ଲେମ୍ସ ମଧ୍ୟ ହେଉଛି। ସାଧାରଣ କଥାଟି ନିଦ୍ରାହୀନତା ବା ଯୋଉଟାକୁ ଆମେ ମେଡିକାଲ ଭାଷାରେ ଇନ୍ସୋମ୍ନିଆ ବୋଲି କହୁଛୁ। ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି। ଏହାର ପ୍ରମୁଖ କାରଣ ନିଶା। ନିଶା ଖାଇଲେ ସେମାନେ ଶୋଉଛନ୍ତି, ନିଶା ନ ଖାଇଲେ ଶୋଇପାରୁନାହାନ୍ତି, ତେଣୁ ସେମାନେ ନିଶାଗ୍ରସ୍ତ ହେଉଛନ୍ତି। ଇଏ ବି ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ। ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ ଦୂରେଇବ ଏବଂ ସେମାନେ ସବୁବେଳେ ଚିନ୍ତା କରିବେ ଯେ ନିଶା ନୁହଁ ଜୀବନ ଦରକାର ଆମର। କାରଣ ବର୍ତ୍ତମାନ କୁହାଗଲାଣି ସ୍ଲୋଗାନ ନିଶା ନା ଜୀବନ, ତାମାନେ ଆପଣ ଏ ଦିଟା ଭିତରୁ ଗୋଟେ ହିଁ କି ସବୁବେଳେ ରଖିପାରିବେ, ଆପଣ ହିଁ ପାରିବେ। ଯଦି ନିଶା ଆପଣ ଖାଇବେ ଜୀବନ ଆପଣଙ୍କର ରହିବନି। ଯଦି ଜୀବନ ଧାରଣ କରିବାକୁ ଇଚ୍ଛା, ସୁସ୍ଥ ରହିବା ପାଇଁ ଇଚ୍ଛା, ସୁସ୍ଥ ସବଳ ରହିବା ପାଇଁ ଇଚ୍ଛା, ତାହେଲେ ନିଶାକୁ ଦୂରେଇବାକୁ ପଡିବ। ତେଣୁ ଯୁବ ସମାଜକୁ ଏଇ ଦୁଇଟିରୁ ଗୋଟିଏକୁ ବାଛିବାକୁ ପଡିବ। ଆମର ଯୋଉମାନେ ଅଛନ୍ତି ପ୍ରାଜ୍ଞ ବିଜ୍ଞ ବୟସ୍କ ବ୍ୟକ୍ତିବିଶେଷ, ଯୋଉମାନେ ଜୀବନର ଅନେକ ବସନ୍ତକୁ ଦେଖିଛନ୍ତି, 60-70 ଲେଖେ ବସନ୍ତକୁ ଦେଖିଛନ୍ତି, ସେମାନଙ୍କର ଉପଦେଶ ଆମେ ନେବାକୁ ପଡିବ। ପରିବାରର ପରାମର୍ଶ ସବୁ ବିଭିନ୍ନ କାଉନସିଲିଂ ସେଣ୍ଟର ବି ହେବା ଉଚିତ, ଯୋଉଥିରେ କି ଉତ୍ସୃଙ୍ଖଳ ଯୁବକମାନଙ୍କୁ ନିଶାର ଅପକାରିତା ବିଷୟରେ ଆମେ ବୁଝେଇ ପାରିବା। ଆଉ ଗୋଟେ କଥା, ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତି ଦାତା ହେବା ଚାକିରି ପଛରେ ଆମେ ଗୋଡେଇବାନି, ଆମେ ଏକ ବିକଶିତ ଭାରତ ଗଠନ କରିବା, ସମୃଦ୍ଧ ଭାରତ ଗଠନ କରିବା। ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି, ଯୁବଶକ୍ତିକୁ ନେଇକିରି ସାକାର ହବ, ଯୁବଶକ୍ତି ଏଟାକୁ କେମିତି ସାକାର କରିବେ, ସେମାନଙ୍କର ସକାରାତ୍ମକ ମନୋଭାବଟି ରହିବା ଦରକାର। ତେଣୁ କୌଣସି ଗୋଟେ ପରୀକ୍ଷାରେ କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ, 5-7 ବର୍ଷ ଚାକିରିଟେ ପାଇଲେନି, ସେମାନଙ୍କ ଭିତରୁ ହତାଶ ଆସିଯାଉଛି, ବିପର୍ଯ୍ୟୟ ବୋଧ ଆସିଯାଉଛି, ବିଲକୁଲ ହବା କଥା ନୁହଁ। କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ, ସେମାନେ ନିଜର କିଛି ଗୋଟେ ଶିଳ୍ପ, ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହେବା ପାଇଁ ଅନେକ ବାଟ ରହିଛି, ଅନେକ କଥା ରହିଛି। ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ ବା କାରଖାନାଟିଏ କରିପାରିବେ ବା କିଛି ନେଇକିରି ସରକାରଙ୍କଠୁ ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି, ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, କରିପାରିବେ, ତାହେଲେ ସେମାନେ ନିଯୁକ୍ତି ଦାତା ହୋଇପାରିବେ। ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ, ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ, ଏ କଥାଟି ମଧ୍ୟ ମନେ ରଖିବାକୁ ପଡିବ। ତେଣୁ ଚାକିରି କରନ୍ତୁ ବା ନିଯୁକ୍ତି ଦାତା ହୁଅନ୍ତୁ, ସବୁବେଳେ ଜୀବନ ସୁନ୍ଦର, ଜୀବନ ସତ୍ୟ ସୁନ୍ଦର ଜୀବନ ତାକୁ ଉପଭୋଗ କରିବାକୁ ପଡିବ। ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି ତାକୁ ଆମେ ଯଦି ସାକାର କରିବା, ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ। ବିଶେଷ କରି ଯୁବ ଶକ୍ତି, ଯୁବଗୋଷ୍ଠୀ, ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର, ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ, ଘାସ ଏବେ ମଧ୍ୟ ସବୁଜ, ଏମିତି ବାର୍ତ୍ତାଟିଏ ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ। ତାହେଲେ ଯୁବ ସମାଜ ଯୋଉ ନିଶାଗ୍ରସ୍ତ ହେଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ, ବିଲକୁଲ ସେ ଧାରଣା ସେମାନଙ୍କର ରହିବନି। ଏବଂ ନିଶାସକ୍ତ ହେଇକିରି ସମସ୍ୟା ସମାଧାନ ତ କେବେ ବି ହବ ନାହିଁ, ବରଂ ସମସ୍ୟା ବହୁ ଗୁଣିତ ହେଇକିରି ଆସିବ, ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ, ତାଙ୍କର ପରିବାର ପକ୍ଷରେ, ସମାଜ ପକ୍ଷରେ, ରାଷ୍ଟ୍ର ପକ୍ଷରେ, ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ। ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା, ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି, ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧକୁ କେମିତି ସମ୍ପାଦନ କରିବା, ସେଥିପାଇଁ ଅନେକ ବାଟ ରହିଛି। ଆମର ଯୋଉ କଥା ରହିଛି ସବୁ ଯୋଗ, ପ୍ରାଣାୟାମ, ଜୀବନଶୈଳୀରେ ପରିବର୍ତ୍ତନ, ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଆମେ ଯୋଉ ଗୋଟେ ଛୁଅ ମୁହଁରେ ପତ୍ର ଭଳିଆ ବା ଗୋଟେ ଗଡ୍ଡାଳିକା ପ୍ରଭାବରେ ସମସ୍ତେ ଚାଲିଛନ୍ତି, ଟିକେ ସେ ଭିତରୁ ଡେଭିଏସନ୍ ଦରକାର, ଟିକେ ତା ଭିତରୁ ଅଲଗା ହେବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ ନା ଅନ୍ୟର କଥାରେ ପଡିକିରି ପ୍ରଭାବିତ ହୋଇକି ଆମେ ସେ ବାଟରେ ଯାଉଛୁ। ଏଇ ଚିନ୍ତାଟା ଯଦି ଆମେ କରିବା, ତାହେଲେ ଆମର ଯୁବଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ।
0: ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ଯୁବ ସମାଜ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ କଲା ଦୁଇଟି ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହୋଇଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ମିଶ୍ର କହିଛନ୍ତି,
1: एजुकेशन के और आधुनिकता के कारण हमारे परंपरा नष्ट नहीं होना चाहिए। साक्षर और निरक्षर के निर्विशेष में ये सब जो जिंदा है उसको बचाए रखना हमारा धर्म होना चाहिए। हम तो आदिवासी और जो पिछड़े वर्ग के लोगों के साहित्य और जो अलिखित कला है जिसको कि इंस्टीट्यूशन में या अनुष्ठान में उसका मान्यता अभी तक नहीं मिला है, उसी के ऊपर हमने 40 साल तक काम किया और उसी को स्कूल एजुकेशन में भी डाला जो आदिवासियों का था। उसमें मैं 41 भाषा में 41 languages भारत की 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: द्वितीय पर्याय पुरस्कार प्रदान समारोह नहीं पर कार्यसूची घोषणा करा जीवो। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଭିତ୍ତିଭୂମି ବିକାଶ, ପୁଞ୍ଜିନିବେଶ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଶ୍ରୀ ମୋଦିଙ୍କ ସହ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅନ୍ନଦାତାଙ୍କ ସଶକ୍ତିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ଡେଙ୍ଗାପଦରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ 11ଟି ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ୟାକ୍ସ କେନ୍ଦ୍ରଗୁଡ଼ିକ କୃଷକଙ୍କୁ ସହଜରେ ଋଣ, ବିହନ, ସାର ଏବଂ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିଥାଏ। ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏକାଧିକ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିଛନ୍ତି। ନୂତନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁଙ୍କ ପାଇଁ ଉନ୍ନତ ପରିବେଶ ଏବଂ ସୁସ୍ଥ ଭବିଷ୍ୟତର ଭିତ୍ତି ସ୍ଥାପନ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥସ୍ତରୀୟ ଅଧିକାରୀ ବିଏଲ୍ଓ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଥିଲା। କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଅଧିକ ସଶକ୍ତ କରିବା ଏବଂ ସରକାରୀ ନିୟମାବଳୀର ସଠିକ୍ ଅନୁପାଳନ ଉପରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥସ୍ତରୀୟ ଅଧିକାରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ 6ଟାରୁ ପୂର୍ବାହ୍ନ 11ଟା ଏବଂ ଅପରାହ୍ନ 4ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କ୍ଷେତ୍ରୀୟ କାର୍ଯ୍ୟ କରିବାକୁ କୁହାଯାଇଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଜରୁରୀକାଳୀନ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍କୁ ପାଖରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଉନ୍ନୟନମୂଳକ ସରକାରୀ ଯୋଜନା ଏବଂ 2026-27 ଆର୍ଥିକ ବର୍ଷର କାର୍ଯ୍ୟଖସଡ଼ା ପ୍ରସ୍ତୁତିର ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ବାରକୋଟ ବ୍ଲକ କଣ୍ଡଳ ଗ୍ରାମ ପଞ୍ଚାୟତ ବାଲିପୋଷି ହସ୍ତଶିଳ୍ପ ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମନ୍ତ୍ରୀ ଗସ୍ତ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ 2ଟି ଯୋଜନାର ଶୁଭାରମ୍ଭ ହୋଇଛି। ଆଦର୍ଶ ଗ୍ରାମ ଅଭିଯାନ

0: ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଆଭାସୀ ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 6,733 ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଆସନ୍ତା 2029 ସୁଦ୍ଧା ଆବଶ୍ୟକ ଭିତ୍ତିଭୂମି ଏବଂ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତୃଣମୂଳ ସ୍ତରରେ ସର୍ଭେ କରାଯିବ। ବିଭିନ୍ନ ବିଭାଗର ପରାମର୍ଶକ୍ରମେ ଏହି ସର୍ଭେ ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ ଆଜି ଏହି ନିର୍ଦ୍ଧାରିତ ଫର୍ମର ଉନ୍ମୋଚନ କରିଛନ୍ତି। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ରାଜ୍ୟର ମହାପୁରୁଷଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷଠାରୁ 2028-29 ପର୍ଯ୍ୟନ୍ତ 3 ବର୍ଷ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ। ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 100-150 ଗ୍ରାମ ପଞ୍ଚାୟତକୁ ଚୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ 12 ଜିଲ୍ଲାର 16 ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ 15 ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ରାଜ୍ୟ ସରକାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଇଦୁଲ ଜୁହା ଆସନ୍ତା 27 ପରିବର୍ତ୍ତେ 28 ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 28 ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ୍ ସ୍ତରୀୟ କୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ଫଳରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5 ହ୍ରାସ ପାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ପ୍ରାଧିକରଣ ଓଇଆର୍ସି ଅଧ୍ୟକ୍ଷ ପଦରୁ ପ୍ରଦୀପ କୁମାର ଜେନା ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଶକ୍ତି ବିଭାଗ ପକ୍ଷରୁ ଗୃହୀତ ହୋଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ପୂର୍ତ୍ତି ପାଳନ କରୁଛି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ 7:00 ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ 353 ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ। ତେବେ ଦାବି ନେଇ ପ୍ରତିଶ୍ରୁତି ମିଳିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଗଞ୍ଜାମ ଜିଲ୍ଲା ପୁଲିସ ଜିଲ୍ଲାରେ ଗତ 18 ଆସନ୍ତା ଅଗଷ୍ଟ 15 ପର୍ଯ୍ୟନ୍ତ ପୁଲିସ ଆଇନ ଧାରା 30 ଲାଗୁ କରାଯାଇଛି। ଏଣିକି ସଭା, ଶୋଭାଯାତ୍ରା ଏବଂ ସମାବେଶ ଆଦି ଆୟୋଜନ ପାଇଁ ପୁଲିସ ଜିଲ୍ଲାର ସମ୍ପୃକ୍ତ ଥାନାରୁ ଅନୁମତି ନେବାକୁ ପଡ଼ିବ। ଅତିକମ୍ରେ ଆୟୋଜନର 72 ପୂର୍ବରୁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ଆବେଦନପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ମଧ୍ୟରେ ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କୋରାପୁଟ ଜିଲ୍ଲାରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11:00 ସମସ୍ତ ବଜାର ଏବଂ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଆବଶ୍ୟକ ନଥିଲେ ଦିନବେଳା ଘରୁ ବାହାରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ କଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ସମ୍ବାଦ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନକୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ।

0: ଉପଯୋଗୀ ଔଷଧ ସେବନ, ଆୟୋଡିନ୍ ଯୁକ୍ତ ଲୁଣର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ, ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଥାଇରଏଡ୍ ଏବଂ ପୁଷ୍ଟିସାର, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଚିସ୍ମିତା ସାହୁ। ଆପଣମାନେ କାର୍ଯ୍ୟ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀନ ପହିଲା କ୍ଷେପେ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ ସମ୍ମାନ। ରାଇଜ ମଡେଲ ଭିଲେଜ ମିଶନ ଆଉ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ରାଇଜ ଆଇବା 27 ବଦଳେ 28 ତାରିଖ ଦିନ ଇଦ୍ ଉଲ୍ ଜୁହା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆଉ ରାଇଜ ଜାରି ରହିଛେ ଗ୍ରୀଷ୍ମ ପ୍ରବାହ। ଜବର ଗରମ ଆଉ ଗୁଳୁଗୁଳିକେ ନେଇକରି 16 ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପହେଲା ଖେପ୍ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ରାଷ୍ଟ୍ରପତି ଭବନର ହୋଇଥିବାର ସମାରୋହଟି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହଟି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଆଉ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଏବଛର ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଓଡ଼ିଶାନୁ ମହେନ୍ଦ୍ର କୁମାର ମିଶ୍ର, ଚରଣ ହେମ୍ରମ, ଶରତ କୁମାର ପାତ୍ର ଆଉ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବାର ବେଳେ ମହେନ୍ଦ୍ର କୁମାର ମିଶ୍ର ଆଜି ପୁରସ୍କୃତ ହୋଇଛନ୍। 2 ପୁରସ୍କାର ପ୍ରଦାନ ସମାରୋହର କାର୍ଯ୍ୟସୂଚୀ ପଛେ ଘୋଷଣା କରାଯିବା। ଫି ବଛର ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇସି। କଳା, ସମାଜସେବା, ବିଜ୍ଞାନ ଆଉ ଇଞ୍ଜିନିୟରିଂ, ବାଣିଜ୍ୟ ଆଉ ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା ଆଉ କ୍ରୀଡ଼ା କ୍ଷେତ୍ରଥି ଉଲ୍ଲେଖନୀୟ ଅବଦାନ ଲାଗି ପଦ୍ମ ପୁରସ୍କାର ପ୍ରଦାନ କରାଯାଇସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସାକ୍ଷାତ କରିଛନ୍। ଏ ସମୟଥି ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଉତ୍ସବଥି ଯୋଗ ଦେବାର ଲାଗି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିୟୁତା ଦେଇଛନ୍। ଓଡ଼ିଶାର ଭିତ୍ତିଭୂମିର ବିକାଶ, ପୁଞ୍ଜିନିବେଶ, ସୁଯୋଗର ସମ୍ପ୍ରସାରଣ ଆଉ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ଆଗ୍କେ ନେବାର ବାବଦେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବାର ଜଣାପଡ଼ିଛି। ବିକଶିତ ଓଡ଼ିଶା ଭିଜନ 2036-47 ଦିଗେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ଆଭାସୀ ଜରିଏ ମଡେଲ ଭିଲେଜ ମିଶନ ଆଉ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ସାରା ରାଇଜ ଶୁଭାରମ୍ଭ କରିଛନ୍। ମଡେଲ ଭିଲେଜ ମିଶନ ଅଧୀନଥି 673 ଗ୍ରାମ ପଞ୍ଚାୟତର ସଦର ଗାଁକେ 2029 ତକ ମୌଳିକ ଭିତ୍ତିଭୂମି ଆଉ ସହରାଞ୍ଚଳ ସ୍ତରର ସୁବିଧା ଯୋଗାଇକରି ଆତ୍ମନିର୍ଭରଶୀଳ କରାଯିବା। ପହିଲା ପଦକ୍ଷେପ ହିସାବରେ ଆଜି ବେସ୍ ଲାଇନ୍ ସର୍ଭେ ଫର୍ମାଟ୍ ଉନ୍ମୋଚନ କରାଯାଇଛି। ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଶକ୍ତି ବାଗିରି ଭିନ୍ ଭିନ୍ ବିଭାଗକେ ନେଇକରି ରାଜ୍ୟ ଆଉ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବିଲ୍ ଗଠନ କରାଯାଇଛି। ସେନ୍ତା ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାଥି 2026-39 ଭିତରେ ରାଜ୍ୟର 10-150 ଗ୍ରାମ ପଞ୍ଚାୟତକେ ମହାପୁରୁଷମାନଙ୍କର ଜନ୍ମସ୍ଥଳୀ

0: ଚିହ୍ନଟ କରାଯାଇକିରି ସାମଗ୍ରିକ ବିକାଶ କରାଯିବା। ପହିଲା କ୍ଷେପେ 12 ଜିଲ୍ଲାର 15 ପଞ୍ଚାୟତନ ଇ କାମ ମୂଲ ହେବା। ଇ ପଦକ୍ଷେପ ଗ୍ରାମୀଣ ଓଡ଼ିଶାକେ ନୂଆ ଦର୍ଜାକେ ନେଇଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଜ୍ୟ ଆଇବା 30 ତାରିଖନୁ ମୂଲ ହେବାରକେ ଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ଭିନ୍ ଭିନ୍ ନିର୍ବାଚନ ମଣ୍ଡଳୀନୁ ବୁଥ୍ ସ୍ତରୀୟ ଅଧିକାରୀ ଆଉ ସୁପରଭାଇଜରମାନଙ୍କର ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରନ ଆଇଜ ହୋଇଯାଇଛି। ଭୋଟର ତାଲିକାକେ ଅତକା ତ୍ରୁଟି ଶୂନ୍ୟ କରବାର ଲକ୍ଷ୍ୟତି କ୍ଷେତ୍ର ପ୍ରସ୍ତୁତି ଆଉ ସରକାରୀ ନିୟମାବଳୀ ପାଳନ ଉପରେ ଜୋର ଦିଆଯାଇଛି। ରାଇଜେ ହେଉଥିବାର ଜବରଖରା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓମାନଙ୍କର ସୁରକ୍ଷାକେ ନଜରଥି ରଖିକରି ଗୋଟିଏ ଖାସ୍ ମାର୍ଗଦର୍ଶିକା ଜାରି କରିଛନ୍। ସକାଳ 6 ବଜା ତକ ଆଉ ଉପରବେଲା 4 ବେଲବୁଡ଼ର 7 ବଜେ ତକ କ୍ଷେତ୍ର କାମ କରାଯିବା ବୋଲି ମାର୍ଗଦର୍ଶିକାଥି କୁହାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କଣ୍ଡଳ ପଞ୍ଚାୟତର ବାଲିପୋଷି ହସ୍ତଶିଳ୍ପ କେନ୍ଦ୍ର, ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଉ କଳାମାଟି ବଣିଆ କିଲିଣ୍ଡା ଏଣ୍ଟରପ୍ରାଇଜେସ୍ ପରିଦର୍ଶନ କରିକରି ସ୍ଥାନୀୟ ଲୋକଙ୍କର ସୁବିଧା ଅସୁବିଧା ବୁଝିଛନ୍। ତାରୁତ୍ରୁ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଥିବାର ସମୀକ୍ଷା ବୈଠକଟି ମନ୍ତ୍ରୀ ଶ୍ରୀ ପୂଜାରୀ 2026-27 ବର୍ଷ ଲାଗି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପିଇବାର ପାଇନ୍, ରାସ୍ତା, ଅନ୍ତ୍ୟୋଦୟ ଗୃହ, ପ୍ରଧାନମନ୍ତ୍ରୀ ଜନମନ ବାଗିର ଭିନ୍ ଭିନ୍ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍। ବୈଠକଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାକେ ଐତକା ସଶକ୍ତ, ବର୍କସ ଆଉ ଅତ୍ୟାଧୁନିକ କରବାର ଲାଗି ଭୁବନେଶ୍ୱର ନଥିବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ପ୍ରତିଷ୍ଠାନ ପରିସରନ ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଗୋଟିଏ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍। 32 କୋଟି ଟଙ୍କା ଖର୍ଚ୍ଚାଥି ତିଆରି ହେବାରକେ ଥିବାର ଏହି ପ୍ରେକ୍ଷାଳୟଥି 450 ଆସନ ରହିବା। ନିର୍ବାଚିତ ଜନପ୍ରତିନିଧି ଆଉ ସରକାରୀ ଅଧିକାରୀମାନଙ୍କୁ ଇନ ପ୍ରଶିକ୍ଷଣ ଦିଆଯିବା। ଦୀର୍ଘସ୍ଥାୟୀ ବିକାଶ ଲାଗି ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଆଉ ସୁଶାସନ ଦିଗେ ଏହି ପ୍ରେକ୍ଷାଳୟ ସାହାଯ୍ୟ କରିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ଲାଗି ଆଇବା 27 ତାରିଖ ବଦଲେ 28 ତାରିଖ ଦିନ ଛୁଟି ଘୋଷଣା କରିଛନ୍। 28 ତାରିଖ ଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ଆଉ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବା। 27 ତାରିଖ ସବୁଦିନ ବାଗିର ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ବିଧାନସଭା ପରିସରନ ଥିବାର ମହାରାଜାଙ୍କର ପ୍ରତିମୂର୍ତ୍ତି ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଆଉ ବିଧାୟକମାନେ ଉପସ୍ଥିତ ରହିକରି ମାଲ୍ୟାର୍ପଣ କରିଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜନାଇକରି କହିଛନ୍, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତିର ସୁରକ୍ଷା ଆଉ ବିଚ୍ଛିନ୍ନାଞ୍ଚଳକେ ଏକ କରବାର ଲାଗି ତାଙ୍କର ତ୍ୟାଗ ଆଉ ସଂଘର୍ଷ ଇତିହାସର ପୃଷ୍ଠାଥି ଲିପିବଦ୍ଧ ହୋଇକରି ରହିଛି। ସେ ଶିକ୍ଷା ଆଉ କୃଷିର ବିକାଶ ଲାଗି ନିଜର ଜୀବନକେ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଆଉ ସଂସ୍କୃତିର ସୁରକ୍ଷା ଆଉ ଏକତ୍ରୀକରଣ ଲାଗି ମହାରାଜାଙ୍କର ତ୍ୟାଗ ଆଉ ଦୂରଦୃଷ୍ଟି ସବୁବେଳେ ପ୍ରେରଣା ଯୋଗାବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ରଥ ଖଳାନ 3 ରଥ ତିଆରି କାମ ଜାରି ରହିଛି। ରଥର ଗରଗରା ବିନ୍ଧ କାମ ସହିତ 14 ନାହାକ ତିଆରି କାମ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାମ ଅନୁକୂଳ ପୂଜା ଉତ୍ତରୁ ରଥ ତିଆରି କାମ ଚାଲିଛି। ରଥଖଳା ପାଖେ କର୍ତ୍ତୀ ସେବକମାନେ ପୋଳ ଗୟଳର ଚିରଟ କାମ ଜାରି ରଖିଛନ୍। ଦୋଳବେଦୀ, ଅସ୍ଥାୟୀ କମାରଶାଳାନ, ଓଝା ସେବକମାନେ ରଥର ଦଣ୍ଡା ଆଉ ଅଖକେ ସଂଯୋଗ କାମ କରୁଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଇଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଭି ଦେଇପାରିବେ। ଥାଇରଏଡ୍ ରୋଗ ବାବଦେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଇ ରୋଗର କାରଣ, ପ୍ରଭାବ ଆଉ ନିରାକରଣ ବାବଦେ ଲୋକ ଅତକା ସଚେତନ କରବାରଟା ଇ ଦିବସ ପାଳନର ମୁଖିଆ ଉଦ୍ଦେଶ୍ୟ ଆଏ। ଇ ବର୍ଷର ଇ ଦିବସର ବିଷୟବସ୍ତୁ ହେଉଛି ଥାଇରଏଡ୍ ଆଉ ପୋଷଣ। ଇ ବାବଦେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଲେଖ ପ୍ରସାଦ ମହାପାତ୍ର କହିଛନ୍,
1: ଆଜି ବିଶ୍ୱ ଥାଇରଏଡ୍ ଦିବସ ତ

ପାଳନ କରାଯାଏ ଆଉ ଆଜି ଏ ବର୍ଷର ଥିମ୍ ହେଲା ଥାଇରଏଡ୍ ଆଣ୍ଡ ନ୍ୟୁଟ୍ରିସନ୍। ସମସ୍ତେ ସତର୍କ ହେଲେ ଜାଣିବା ନିଜ ଭିତରେ ଯଦି ସଚେତନତା ସୃଷ୍ଟି ହେବ ଆମେ ଥାଇରଏଡ୍ ଡିଜର୍ ଶୀଘ୍ର ଡାଇଗ୍ନୋସିସ୍ କରିପାରିବା। ଆମେ ସମସ୍ତେ ଜାଣିପାରିବା ଥାଇରଏଡ୍ ଡିଜର୍ ଧୀରେ ଧୀରେ ତ ଆମେ ଶୀଘ୍ର ତାକୁ ଚେକ୍ କରିକି ଟ୍ରିଟମେଣ୍ଟ ସୁତାର୍ଥେ କଲେ ଦେହ ସୁସ୍ଥ ରହିବ ଏବଂ ତାର ଡିଅ ପାଇଁ ପଡ଼ିବ।

23ଟାର ତ୍ରୁଟି ସମାଧାନ କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷ ନ ଆସିଥିବାର ଅଭିଯୋଗମାନଙ୍କ ଶୁଣାଣି କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନ ହୋଇଥିବାର ଶୁଣାଣି ଶିବିରଟି 69ଟା ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଲା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ନ ହୋଇଥିବାର ଶିବିରଟି 60ଟା ଅଭିଯୋଗ ଆସିଥିଲା। ବରଗଡ଼ ସହରନ ଆଜି ଉପରବେଳା କାଲବୈଶାଖୀର ପ୍ରଭାବତି ଜବର ଧୋକାଗଡ଼ି ସହିତ ବର୍ଷା ହୋଇଛି। ଇତାର ପ୍ରଭାବତି ବରଗଡ଼ ସହରର ହାଟପଦା ପାଖେ ଥିବା ଧନୁଯାତ୍ରାର ମୁଖ୍ୟ ତୋରଣ ଭାଙ୍ଗିଯାଇଛି। ଏହି ଦୁର୍ଘଟଣାଥି ଦୁଇ ଜଣ ଆହତ ହୋଇଛନ୍। ହେଲେ ଜିଲ୍ଲାର ଅଲଗା ଜାଗାମାନଙ୍କେ ଧୋକାଗଡ଼ି ହୋଇଥିଲେ ବି ନୁକସାନ ବାବଦ ସୂଚନା ନାହିଁ ମିଳିଥିବାର ଆମର ସମ୍ବାଦଦାତା ଜଣାଇଛନ୍। ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା 4 ଦିନ ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଳୁଗୁଳି ବଢ଼ବା ବୋଲି ସୁଲହଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ କାଲବୈଶାଖୀ ବୋଲେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବୌଦ୍ଧନ ରାଜ୍ୟର ସବୁନୁ ଜହ ତାପମାତ୍ରା 45.9°C ରେକର୍ଡ କରାଯାଇଥିବାର ବେଳେ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାନ ତାପମାତ୍ରା 43° ଉପରେ ରହିଥିଲା। ଶେଷ ମୁଖିଆ ଖବର ଫେର ଘାଏ। ନୂଆଦିଲ୍ଲୀନ ପହିଲା ଖେପ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ ସମ୍ମାନ। ରାଇଜେ ମଡେଲ ଭିଲେଜ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ଆଉ ରାଇଜେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଜବର ଗରମ ଆଉ ଗୁଳୁଗୁଳିକି ନେଇକରି ସୁଲହଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ ଦିନ ଅବା ରାତି
1: ଓଡ଼ିଆରେ ସମ୍ବାଦ ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନ୍ରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ

0: ଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଡ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି, ଚଳିତ ମାସ 21 ତାରିଖ ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍ମରଣ କରାଯାଇପାରେ ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାୱତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷା କର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି ଏନ୍ଡିଆର୍ଏଫ୍ର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାୟ 2ରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ତାରିଖ ଦିନ ନ୍ୟୁ ଚଣ୍ଡିଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟ 2କୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ

0: ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,38,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ହାର 97.56% ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
1: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବଢିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହେଇଛି। କଣ୍ଟାମାଲ ଏସି 85 ତାର 15 ନୂଆ ବୁଥ୍ ହେଇଛି ଏବଂ 36 ହେଇଛି ଆମର ବୌଦ୍ଧ 86 ର। ବୌଦ୍ଧ ଜିଲ୍ଲାରେ ଏଫ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2024 ଭିତରେ ଟ୍ରେନିଂ ଆମର କରାହେବ, ଯୋଉଥିରେ କି ଆମର ବିଏଲ୍ଓ ରହିବେ, ତାପରେ ଆମର ବିଏଲ୍ଓ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ। ସବୁ ବୁଥ୍ରେ ବିଏଲ୍ଏ ବୁଥ୍ ଲେବଲ୍ ଏଜେଣ୍ଟ କେମିତି ଦେବେ, ସବୁ ପଲିଟିକାଲ୍ ପାର୍ଟି ସମସ୍ତଙ୍କୁ ଆମେ ଅପିଲ୍ କରିଛୁ ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ୍ କରିଛୁ। ଏବେ ଆମେ ଆପଣମାନଙ୍କ ମାଧ୍ୟମରେ ଅପିଲ୍ କରୁଛୁ ଯେ ସମସ୍ତେ ବିଏଲ୍ଓ ଯେତେବେଳେ ଘର ଟୁ ଘର ଯାଇକିରି ଆପଣମାନଙ୍କୁ ଏନୋମିନେସନ୍ ଫର୍ମ ଦେବେ, ସେ ସମୟରେ ଆପଣମାନେ ନିହାତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ଗୋଟେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା ଏବଂ 2002 ର ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯୋଉ ମ୍ୟାପିଂ କରାହେଇଛି ବା ମ୍ୟାପିଂ କରାହେଇଛି ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରୁଛି।
0: ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଜଣ ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13 ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ସେ ଜିଲ୍ଲା ଶିକ୍ଷା ବିଭାଗର ମିଶନ A1 ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ ଏତେବେଳେ ଯାଏଁ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ କାର୍ଯ୍ୟକ୍ରମ ଉପଲବ୍ଧ। ଏଥର ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କ୍ଷେତ ଖଲା।

0: ବୋଲେ କାଣା ହେବା ଚାରିଦିଗେ ଆମର ନହଟା ବାହାବା ଚାରି ଫୁଟ ଯେନ୍ ଗେପ୍ କରିଦେମା ଚାରି ଫୁଟ ଇଆଡ ଲହଜିବା ଆଉ ଗୋଟେ ମନର ଲହବି ସିଆଡେ ଆସବା ବୋଲେ ଆମର ଗଛ ସଂଖ୍ୟା ଠିକ ରହିବା
1: ଆଜ୍ଞା
0: ଗଛ ସଂଖ୍ୟା ଠିକ ରହିଲେ ଆମର ବେଶୀ ଫଲବା ବି ଅମଳ ବି ଅଧିକା ହେବା ତାପରେ ପନ୍ଦର ଦିନ ଉତାରୁ ତାର ବୁନ୍ତଲ କେ ଟିକେ କୁଡା ଖୁସା କରିଦେଇକିରି ଯେତିକି ଲଟା ଝଗଡା ଥିବା ତାହାକେ ବାଛିଦେମା
1: ଆଜ୍ଞା
0: ଆଉ ୟୁରିଆ ୟୁରିଆ ଦଶ କେଜି ଆମେ ଏକର କେ ପ୍ରୟୋଗ କରିଦେମା
1: ଆଜ୍ଞା
0: ସେ ମନ୍ଦା ଯେନ୍ କରିଦେମା ମନ୍ଦାର ଚାରିଆଡ଼େ ରିଙ୍ଗ କରିକିରି ତାହାକେ ଦେଇଦେମା ଏଇଟା ହଉଛି ଆମର ଏତିନ ସାର ଲାଗବା ତାପରେ ଆପଣଙ୍କର ମାସେ ହେଇଗଲେ
1: ଆଜ୍ଞା
0: ଫୁଲ ଫୁଟବାର ଆରମ୍ଭ ହେବା ମାଇ ଫୁଲ ଅଧିକା ପାଇବାର ଲାଗି ଆମର ଗୋଟେ ହରମୋନଟେ ଅଛେ ଇଥ୍ରେଲ ବୋଲିକିରି
1: ଆଜ୍ଞା
0: ସେଟାକେ ଆମେ ଏକ ଲିଟର ପାଣିରେ ଦୁଇ ଏମ୍ ଏଲ୍ ମିଶେଇକରି ଯଦି ସ୍ପ୍ରେ କରିଦେମା ଆମର ମାଇ ଫୁଲ ସଂଖ୍ୟାଟା ଅଧିକା ଆସବା
1: ଆଜ୍ଞା
0: ମାଇ ଫୁଲ ଯେତିକି ଅଧିକା ଆସବାର ଆମର ଫଳଟା ସେତିକି ଅଧିକା ହେବା ଆଉ ଗୋଟେ ଜିନିଷ କରମା ଫୁଲ ଯେତେବେଳେ ଫୁଟି ବସବା ସକାଳ ସକାଳ ଯେତେବେଳେ ଆମର ଚାଷୀ ଭାଇ ମାନେ କ୍ଷେତକେ ଯିବେ ଅଣ୍ଡରିଆ ଫୁଲକେ ଛିଡ଼େଇ କରି ତାର ପରାଗର ଏଣୁକେ ମାଇ ଫୁଲର ତାର ଯେନ୍ ଅଛେ ଷ୍ଟେମିନା ଅଛେ ତାର ତିରେ ଘଷି ଦେବେ ବୋଲେ କାଣ ହେବା ଆପଣଙ୍କର ଯେନ୍ ମାଇ ଫୁଲ ଫୁଟିଥିବା ଗୋଟେ ଗୋଟେ କଷି ଲମ୍ସି ଆଜ୍ଞା ମାଇ ଫୁଲ ଯେନ୍ଟା ଜାଣିବେ ସେ କଷିଟାରୁ ଟିକେ ବଖଲେନ ଇଟା ଆମର ମାଛି ମାନଙ୍କର ଦ୍ଵାରା ଗୋଟେ ଆମର ଟେକର ଭଳିଆ ଗୋଟେ କୀଟଟେ ବୁଲସନ୍ ସେମାନେ ଫୁଲକେ ଫୁଲ ଫୁଲକେ ଫୁଲ ଚୁଇତେ ଯାସନ୍ ମାଇ ଫୁଲ ନୁ ଅଣ୍ଡରା ଫୁଲକେ ଅଣ୍ଡରା ଫୁଲ ନୁ ମାଇ ଫୁଲକେ ଏନ୍ତା ଦେଖିକି ତାଙ୍କର ଦ୍ଵାରା ବି ପରାଗ ସଂଗମ ହେଇପାରୁଛି ଯେନ୍ଟାକି ଆମର ଚାଷୀ ମାନଙ୍କର ଲାଗି ଭଲ ସେଟା
1: ବୋଲେ ଏଇ ହିସାବରେ ମାଖନ ଚାଷଟା କେ ବଢାମା ଏଥିରେ ତ ଖସାର କେନ୍ତା କରି ଦେମା ବି ବୁଝେଇକରି କହିଲେ ଆଜ୍ଞା ରୋଗ ପୋକର କାଣ ହେନ୍ତା ଡର ଥିସି ଭେ
0: ହଁ ଦେଖୁନ୍ ରୋଗ ବୋଲେ ଦେଖୁନ୍ ଗୋଟେ ଯଦି ବାଦଲିଆ ପାଗ ଏଟା ଯଦି ହେଲା ବୋଲେ ଆମର ଲାଖି ଲାଗି ଯାଇସି ଲାଖି ଲାଗି ଆମେ ଲିମ୍ ତେଲ ବ୍ୟବହାର କରମା
1: ଆଜ୍ଞା
0: ନିମ ଜାତୀୟ ଔଷଧ ଯେନ୍ଟାକି ଏକ ଲିଟର ପାଣିରେ ପାଞ୍ଚ ଏମ୍ ଏଲ୍ ଦେଇକରି ଯଦି ସ୍ପ୍ରେ କରିଦେମା ଲାଖିଟା ଉଡିଯିବା
1: ଆଜ୍ଞା
0: ଆର ଅତ୍ୟଧିକ ଯଦି ଲାଖି ଲାଗଲା ନିମ ତେଲରେ ଯଦି କଣ୍ଟ୍ରୋଲ ନେଇ ହେଲା ତାହେଲେ ଆମର ଇମିଡାକ୍ଲୋପ୍ରିଡ 30% ଚାଷୀ ଭାଇ ଆଣିକରି ଯଦି 10 ଲିଟର ପାଣିରେ ମାତ୍ର 2-2.5 ml 10 ଲିଟର ପାଣିରେ ଯଦି ମିଶେଇକରି ସ୍ପ୍ରେ କରିଦେବେ ବୋଲେ ବି ଲାଖି ଲାଗିନିପାରେ ଆର ଗୋଟେ ହେସି ମାଖନ ଫଳିଲା ପରେ ଫଳ ବିନ୍ଧା ପୋକଟେ ଲାଗ୍ସି ଫଳକେ କଣା କରିଦେସି ସେଥିର ଲାଗି ଆମେ କାଣା କରମା ପ୍ରୋଫେନୋଫସ୍ ପ୍ଲସ୍ ସାଇପରମେଥିଲିନ୍
1: ଆଜ୍ଞା
0: ଗୋଟେ ଔଷଧଟେ ଅଛି 1 ଲିଟର ପାଣିରେ 2 ml ହିସାବରେ ଆମର ଗୋଟେ ଢୋଲ 15 ଲିଟିଆ ଢୋଲରେ 30 ml ମିଶେଇକରି ଯଦି ସ୍ପ୍ରେ କରିଦେମା ତାହେଲେ ଫଳ ବିନ୍ଧା ପୋକ ବି ଏଇଟା ପାର ହେଇଯିବା ଆକ୍ରମଣ କରିନେପାରେନ ସେ ପ୍ରକାର ଯଦି ଯତ୍ନ କରମା ଆମର ବହୁତ ବଢିଆ ଆୟ ହେବା ଆଜ୍ଞା ଦେଖୁନ ଆମର 2-3 ଭେରାଇଟି ଅଛି ଗୋଟେ ଗୋଲ ଗୋଲ ଭେରାଇଟି ଅଛି ତାମାନେ ମିଡିୟମ ସାଇଜ ଆର ଗୋଟେ ବଡ ସାଇଜ ବି ଅଛି ଆର ଗୋଟେ ରହିଛି ଲମ୍ବା ଲମ୍ବା ମାଖନ
1: ଆଜ୍ଞା
0: ତାମାନେ ଆମର ମାର୍କେଟ କେ ଦେଖିକରି ଆମେ ଭେରାଇଟି ଚଏସ କରମା
1: ଆଜ୍ଞା
0: ଯେନ୍ ମାଖନ ଲମ୍ବା ଭେରାଇଟିର ଡିମାଣ୍ଡ ଅଛି କିମ୍ବା ଗୋଲ ଭେରାଇଟିର ଡିମାଣ୍ଡ ଅଛି
1: ଆଜ୍ଞା
0: ସେ ହିସାବରେ ଯଦି କରମା ଆଜ୍ଞା ବୋଲେ ଆମେ ଠିକ ତାମାନେ ମାର୍କେଟ ପାଇପାରମା ଆର 2 ପଇସା ଚାଷୀର ଲାଭ ହେବା
1: ଆଜ୍ଞା
0: ଆଉ ଠିକ ଯତ୍ନ କରିକରି ଠିକ ଉଷପୋଷ ମାରିଦେମା ଠିକ ସମୟରେ ସାର ଦେମା ରୋଗ ପୋକ କଣ୍ଟ୍ରୋଲ କରିଦେମା ଏକରକେ ଆଜ୍ଞା ଚାଷୀ 70,000-80,000 ଟଙ୍କା ବି ପାଇବେ ମାଖନରେ
1: ଆଜ୍ଞା
0: ଏଇଟା ଆମର ଚାଷୀମାନେ ପାଉଛନ୍ ବି ଆମେ ଅନେକ ଜାଗାରେ ଷ୍ଟଡି କରିଛୁ ସର୍ଭେ କରିଛୁ ଚାଷୀକୁ ପଚାରି କରି ଯେ 70,000-80,000 ଟଙ୍କା ବି ଏକର ପିଛା ପାଉଛୁ
1: ଯାହା ବି ହଉ ସବୁ ଆଜ୍ଞା ଆମର ସାଙ୍ଗେ ଯୋଡି ହେଇକରି ମାଖନ ଚାଷ ଆମର ଚାଷୀ ଭାଇମାନେ କେନ୍ତା କରିବେ ସେ ଉପରେ ବୁଝେଇକରି କହିଲେ
0: ଆଜ୍ଞା
1: ବହୁତ ବହୁତ ଧନ୍ୟବାଦ
0: ଥ୍ୟାଙ୍କ ୟୁ ସାର୍
2: ଦାଦା ବଢିଆ ହଉ ସାହୁ ଆଜ୍ଞା ଗୁଟ ଗୁଟ କରି ବୁଝେଇ ଦେଲେ ତାପରେ ଲୋକମାନଙ୍କର ସାଙ୍ଗେ ରହିକିରି ବୋଲ ତ ଆଜ୍ଞା ଗୋଟେ ପୋଖତ ହେଇଗଲେ ନଗିନି ବିଶେଷଜ୍ଞ ଆଜ୍ଞା ତ ତାଙ୍କର କଥା ମାନିକିରି ଆମେ ଯଦି ଚାଷ ବୁତାଥି ଧ୍ୟାନ ଦେମା ଆଗକେ ବଢ଼ମା ନିହାତି ଫାଇଦାଟା ହେଇପାରବା ଭାଇ
3: ହଇ ହଇ ହଇ
2: ଯେ ଶୁନ ତ ଏହେ ଦେ ଆମର ଭାଇ ବହେନ ମାନେ ଅଞ୍ଚଳର କାଣା କାଣା କରୁଛନ୍ କେନ୍ତା ଦୁନିଆଟା ଚାଲିଛି ଇ ହିସାବେ ଆଜକା ଆମର ବଲାଙ୍ଗୀର ଜିଲ୍ଲା ଥି ବେଲପଡ଼ା ବୋଲିକିରି ଜେନି ଅଛେ କା କଟାବାଞ୍ଜି ତରଫ ଥି ହେନେ ଗୋଶାଲା ବୋଲିକିରି ବଢ଼ିଆ ଜାଗାଟେ ଅଛେ ଗାଦାମୁର ମାନେ ଅଛନ୍ ଭାଇଟେ ଅଛନ୍ ତାକର ସାଙ୍ଗେ ଟିକେ କଥା ହେତା ବେଲେ ତାର ବାବଦକେ ଗୋଶାଲାର ତାର କର୍ମ ଧର୍ମ ଗାୟ ଦାମୁର ସେବା ଯତ୍ନ ବାବଦକେ ନେଇକରି।

0: ପାଞ୍ଚଟା ବୋରୱେଲ୍ ଖୋଲା ହେଉଛି, ତ ଗୋମାତା ମାନଙ୍କୁ ପ୍ରତ୍ୟେକ ଦିନ ସକାଳ 8-9 ବଜେ ଭିତରେ ସମସ୍ତଙ୍କୁ ଗୁଧା ହେଉଛି ଆଜ୍ଞା।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ହଁ, ଗାଧୁଆର ବ୍ୟବସ୍ଥା କରାହଉଛି, ଭଲ କରି ପାଣି ପିଇବା ଲାଗି ଟାଙ୍କି ମାନଙ୍କର ବ୍ୟବସ୍ଥା କରିଦିଆହେଇଛି। ଆଉ ଷ୍ଟାଫ୍ ମାନେ ବି ଯେତେବେଳେ ସୋସ୍ ଲାଗିଲେ ବି ସବୁବେଳେ ଦେଖରେ କରୁଛନ୍, ପାଣି ସାଙ୍ଗେ ସାଙ୍ଗେ ସେମାନଙ୍କୁ ବ୍ୟବସ୍ଥା କରିଦିଆହଉଛି।
1: ଆଚ୍ଛା, ବଢ଼ିଆ କଥା। ଆମର ଦେଖୁନ୍, ଆମେ ଯେନ୍ ଗୋଶାଲା କରିଛୁଁ, ଏଇଟା ଗାଏ ଦାମୁର ସେବା ଯତ୍ନ ଲାଗି ଏକା କରିଛୁଁ।
0: ଆଜ୍ଞା ଆଜ୍ଞା।
1: ବେଲେ ଏମାନଙ୍କୁ ନେଇକି ନିହାତି ମଝିରେ ମଝିରେ ପୂଜା ପରବ ଆଧ୍ୟାତ୍ମିକ ଧାରା ମାନେ ଚାଲିଥିବା, କାଣା କାଣା ହେଇଥିସି?
0: ପ୍ରତ୍ୟେକ ଦିନ ତ ଗୋମାତା ମାନେ ଯେନ୍ ପରିସରରେ ରହୁଛନ୍, ପ୍ରତ୍ୟେକ ଦିନ ସନ୍ଧ୍ୟାରେ ତାମାନେ ଗୋମାତାଙ୍କର ଆରତି ହଉଛନ୍। ଗୋମାତାଙ୍କର ମୁଖ୍ୟ ପର୍ବ ଯେନ୍ତା ଗୋପାଷ୍ଟମୀ, କାର୍ତ୍ତିକ ମାସରେ ଯେନ୍ତା ପଡ଼ୁଛି, ସେଟା ବହୁତ ଧୁମଧାମରେ ଏଇନା ଉତ୍ସବ ପାଳନ କରାହେସି ଆଜ୍ଞା।
1: ଆଜ୍ଞା ଆଜ୍ଞା। କେନ୍ତା କେନ୍ତା କରସନ୍?
0: ଗୋପାଷ୍ଟମୀରେ ଗୋ ପୂଜନ ହେସନ୍ ଆଜ୍ଞା, ଯେନ୍ ମାନେ ଚାହେଁସନ୍ ତାମାନେ କିଛି ଯେନ୍ ମାନେ ଗାଁ ମାନଙ୍କୁ ଅଛନ୍, ନିଜର ପାଖେ ଗାଈ ନିନ ସେବା କରବାର କୌଣସି ମାଧ୍ୟମ ତାଙ୍କର ପାଖେ ନିନ, ସେମାନେ ଆମର ଗୋଶାଲାକେ ଆସିକରି ଯଦି ଦାନ ଦକ୍ଷିଣା ହିସାବରେ ହଉ, ସେମାନେ ଆସିକରି ସେ ଗୋପାଷ୍ଟମୀ ଦିନ ଏକା ପ୍ରତ୍ୟେକ ବର୍ଷ ଥରେ ଆସିକରି ଯେନ୍ ମାନେ କିଛି ସେବା ଲାଗି ଦେବାର ଅଛି ଦାନ, ସେମାନେ ସେଦିନ କରସନ୍ ଆଜ୍ଞା।
1: ଆଜ୍ଞା ଆଜ୍ଞା ଆଜ୍ଞା। ଆଉ କାଣା ହେଇଥିସି?
0: ସେଦିନ ସପ୍ତଧିନୁ ପୂଜା ହେସନ୍ ଆଜ୍ଞା।
1: ଆଜ୍ଞା।
0: ସପ୍ତଧିନୁ ବୋଲେ ଆମର ଯେନ୍ତା ସାତଟା ଗାଈକି ଗୋଟେ ଜାଗାରେ ରଖି ଦେଇକରି ସେଟା ପୂଜନ ହେସନ୍।
1: ଏ ପୂଜାଟା କେବେ କରା ହେଇଥିସି?
0: ଏଟା ଗୋପାଷ୍ଟମୀ ଯେନ୍ ପଡ଼ସି, ଗୋପାଷ୍ଟମୀରେ କରାହେସି, କାର୍ତ୍ତିକ ମାସରେ।
1: ବେଲେ ଏନ୍ତା ହିସାବରେ ଗୁଟେ ଚାଲିଛି ବୋଲୁ?
0: ଆଜ୍ଞା ଆଜ୍ଞା ଚାଲିଛି।
1: ଆଉ ମଝିରେ ମଝିରେ ବି କିଛି ଭାଇମାନେ ଆସିକିରି ଦେଖା ରେଖା ପୂଜା ଅର୍ଚ୍ଚନା କିମ୍ବା ସେବା କରବାର ସୁବିଧାଟା ପାଉଥିବେ?
0: ହଁ ଆଜ୍ଞା, ସମସ୍ତେ ପାଉଛନ୍ ଆଜ୍ଞା। ଧର ତାମାନେ ବର୍ତ୍ତମାନ ତ ଆମର ଗୋଶାଲା ସାଙ୍ଗେ ଯେନ୍ ମାନେ ଯୋଡ଼ିଲେ ନ, କାହାର ଯଦି ଜନ୍ମଦିନ ପଡ଼ିଲା ବେଲେ ବି ଗୋମାତା ମାନଙ୍କ ପାଖେ ଆସିକରି ଗୋମାତା ମାନଙ୍କର ସାଙ୍ଗେ ସେମାନେ ଜନ୍ମଦିନ ମାନୁଛନ୍ ଆଜ୍ଞା।
1: ଆଜ୍ଞା ଆଜ୍ଞା।
0: ଆଉ ଗୋମାତା ମାନଙ୍କୁ କିଛି ଖାଇବାକେ ଦେଇକରି କିଛି ସେମାନଙ୍କର ଲାଗି ଦାନ କରିକରି ଜନ୍ମଦିନ ଉତ୍ସବ ପାଳନ କରୁଛନ୍। ତାପରେ କାହାର ଯଦି ମ୍ୟାରେଜ୍ ଆନିଭର୍ସରୀ ଥିଲେ ବି ଆସୁଛନ୍, ଗୋମାତା ମାନଙ୍କ ସାଙ୍ଗେ ପାଳନ କରୁଛନ୍।
1: ଆଜ୍ଞା ଆଜ୍ଞା।
0: ଆଉ ପ୍ରତ୍ୟେକ ରବିବାର ଦିନ ମା ମାନେ ଆସନ୍, ଆଉ ରୁଟି ବନେଇକରି ପ୍ରତ୍ୟେକ ଗୋମାତା ବାଛୁରୀ ମାନଙ୍କୁ ଖୁଆସନ୍ ଆଜ୍ଞା।
2: ଗୁଆ ଲାଗି ଦେଖୁନ୍, ଯେହେତୁ ଗୋସେବା କରୁଛନ୍, ଗାଈ ବି ରଖିଛନ୍, କ୍ଷୀର ତ ଉତ୍ପାଦନ ହଉଥିବା
0: ଆଜ୍ଞା,
2: ବାଛୁରୀ କେ ଯେତିକି ଦେବାର କଥା ତା ଠାନୁ ଯେତିକି ଅଗୁଲୁଛେ ବୋଲୁନ୍
0: ଆଜ୍ଞା,
2: କ୍ଷୀର ଉପଯୋଗ କାଣା କାଣା ହଉଛି ଆଜ୍ଞା?
0: କ୍ଷୀରର ଉପଯୋଗ ବୋଇଲେ ମଝିରେ ମଝିରେ ତ ଆମେ ପନିର ତିଆରି କରୁଛୁ ଆଜ୍ଞା, ଦେଶୀ ପନିର ତିଆରି କରୁଛୁ। ତାପରେ ଏବେ 15-20 ଦିନ ହେଲାଣ ତାମାନେ ଘିଅ ତିଆରି କରୁଛୁ ଆଜ୍ଞା, ଘିଅ ବି ତିଆରି କରୁଛୁ
2: ଆଜ୍ଞା।
0: ଆଉ ଆମର ବାକି ଯେନ୍ ବେଲପଡ଼ା ଟାଉନ୍ ଅଛି ଆଜ୍ଞା, ଯେନ୍ ମାନେ ଖାଉଟି ଅଛନ୍, ତାଙ୍କର ଘର ମାନଙ୍କୁ ତାମାନେ ଗୁରସ୍ଟା ପହଞ୍ଚାଉଛୁ ଆଜ୍ଞା।
2: ଦେଖୁନ୍ ଗୁଆଲ ଆଜ୍ଞା, ଯେ ସବୁଠାନୁ ବଡ଼ କଥା ହେଲା ଆପଣ ଗୋସେବା କରୁଛନ୍
0: ଆଜ୍ଞା,
2: ଏ ଯେନ୍ ଗୋସେବା କରବାର ଗୋଟେ ମନୋବୃତ୍ତି ଆପଣଙ୍କର ଭିତରକେ କେବେ ଆସିଲା ଏଇଟା?
0: ଦେଖୁନ୍, ମନୋବୃତ୍ତି ବୋଇଲେ ତ ତାମାନେ ବିନା ଗୁରୁ କୃପା ବିନା ଭଗବାନଙ୍କ କୃପା ନି ହେଲେ ତାମାନେ ସେବାର ମନୋବୃତ୍ତି ଏକା ନି ଆସେ ଆଜ୍ଞା। ମୋର ଉପରେ ଗୁରୁଙ୍କର ବି ବହୁତ କୃପା ଅଛି, ଯାହାଦ୍ୱାରା ସେବା କରବାର ସୁଯୋଗ ମିଳୁଛି। ସମସ୍ତେ ଚାହିଁଲେ ବି ସମସ୍ତଙ୍କୁ ସୁଯୋଗ ନି ମିଳିପାରବାର ଆଜ୍ଞା।
2: ଆଜ୍ଞା। ଦେଖୁନ୍, ଇନୁ ତ ଖତ ବି ବାହାରୁଥିବ ଆଜ୍ଞା,
0: ଆଜ୍ଞା
2: ଖତରୁ ତ ଇହାଦେ ଜିଆ ଖତ କରାଯାଉଛେ
0: ଆଜ୍ଞା,
2: ଆପଣମାନେ ହେନ୍ତା କାଣା କାଣା କରୁଛନ୍?
0: ଆମେ ଖତ ଆଜ୍ଞା ଗୋକୃପା ଅମୃତମ ବୋଲିକରି ଗୋଟେ ଜୈବିକ ଖତ ତିଆରି କରୁଛୁ ଆଜ୍ଞା, ଯେନ୍ଟାକି ପଞ୍ଚଗବ୍ୟରୁ ତିଆରି ବ୍ୟାକ୍ଟେରିଆ କଲଚରରୁ ସେଟା ଆମେ ତିଆରି କରୁଛୁ।
2: ବଢ଼ିଆ।
0: ଯେନ୍ଟାକି ତାମାନେ ୟୁରିଆ, DAP, ପଟାସ ଯେନ୍ ମାନେ ଚାଷରେ ଦଉଛନ୍, ତାରୁ ତାମାନେ ଫାର୍ ବେଟର କାମ କରୁଛୁ ଆଜ୍ଞା।
2: ଆଜ୍ଞା।
0: 3 ମାସ ଭିତରେ ତାମାନେ ରେଜଲ୍ଟ ପୁରା ଆସୁଛି, ଏ ପ୍ରୟାସ ବି ଚଲେଇଛୁ ଆଜ୍ଞା।
2: କେତେ କାଣା ଏଇଟା ଦାମ ପଡୁଛି କେଜି ହିସାବରେ?
0: ବର୍ତ୍ତମାନ ତ କେଜି ଆମେ 6-7 ଟଙ୍କା ଭିତରେ ବିକୁଛୁ ଆଜ୍ଞା।
2: ଆଜ୍ଞା।
0: ଅଧିକା ଯିବା, ଯେହେତୁ ଆମେ ଚାଷୀ ମାନଙ୍କର ଲାଗି ବି ଗୋଶାଲା ହେଇଛି, ତାକେ ସମସ୍ତେ ସୁବିଧା ପାଉନ୍ ବୋଲିକରି ଯୋଜନା ଚଲେଇଛନ୍ ଆମର ଗୁରୁଜୀ ଯେନ୍ଟା, ତ ସେଥିର୍ଲାଗି 6-7 ଟଙ୍କା ଭିତରେ ଏକା ମାର୍କେଟରେ ସେଲ୍ କରା।
1: ବହୁତ ସୁନ୍ଦର ଅଭିଯାନଟା ଚଲେଇଛନ୍ ଗୁହାଲ ଆଜ୍ଞା, ଆପଣଙ୍କର କଥାବାର୍ତ୍ତା ଆଉ ଯେନ୍ ଧର୍ମ ଧାରାଟା ବଜାୟ ରଖିଛନ୍ ଶୁଣିକିରି ବହୁତ ଖୁସି ଲାଗ୍ଲା। ଶେଷକେ ଗୋଟେ କଥା କହିବି, ଯେ ଆପଣ ଦେଖୁନ୍ ଗୋମାତାଙ୍କୁ ଭଗବାନଙ୍କର ଗୋଟେ ଅବତାର ବୋଲି ମାନି ନେଇଯାଇଛନ୍, ପୂଜା ଧଜା ବି କରୁଛନ୍, ତ ଇ ମାଧ୍ୟମରେ ଯେନ୍ମାନେ ଗାୟ ଦାମୁର ମାନେ ରଖୁଛନ୍ ମା ବହେନ ମାନଙ୍କୁ ଭାଇମାନଙ୍କୁ, ଆପଣଙ୍କର ସନ୍ଦେଶଟା କାଣା ରହିବା ଜଣାବି ଟିକେ?
0: ଗୋ ଭକ୍ତି ଯା ହିଁ ବସେ ସୁଲଭ ପଦାରଥଚାରି, ନାରୀ ଯୋ ଗୋ ଭକ୍ତ ହୋ ଦୋ କୁଲ ଦିନେ ତାରି। ମୋର କହିବାର ମାନେ ହଉଛି, ଗୋମାତାଙ୍କର ଭକ୍ତି ଯାହାର ହୃଦୟରେ ବସେ
1: ଆଜ୍ଞା,
0: ତାହାର ଆଜ୍ଞା

ଏ ଥିଲା ଆଜିର ଖେତଖୋଲା କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି FM ବ୍ୟାଣ୍ଡ 101.9 MHz ଯୋଗେ।

ଆକାଶବାଣୀ ବଲାଙ୍ଗୀର ଏଥର ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ନିଜାମ, ସ୍ୱରବଦ୍ଧ କରିଛନ୍ତି ସମୀର ନାଗ। ପ୍ରଥମେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ।

ପ୍ରଚାର କଲୁ ଓଡ଼ିଆ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ, ସ୍ନେହା ଏବଂ ଗୀତଗୁଡ଼ିକୁ ରଚନା କରିଥିଲେ ନିଜା, ସଙ୍ଗୀତରେ ସଜେଇଥିଲେ ସମୀର ନାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ଭକ୍ତି ଭାବଭରା କାର୍ଯ୍ୟକ୍ରମ ତୁଳସୀ ରାମାୟଣ, ଏହାର 48ତମ ଭାଗ।

ସମସ୍ତ ଦେବଗଣ ଅହେତୁକ ଚିନ୍ତା ଜଳରେ ମଗ୍ନ। ବ୍ରହ୍ମାଙ୍କ ସହ ସମସ୍ତେ ମିଶି ଆରମ୍ଭ କରିଦେଇଛନ୍ତି ସ୍ତୁତି। ହେ ଦେବ, ହେ ମୁରାରୀ, ମଧୁକୈଟ ବାହାରି ପ୍ରଭୁ ସଚ୍ଚିଦାନନ୍ଦ, ତୁମ ସୃଜିତ ଏ ସୃଷ୍ଟିକୁ ତୁମେ ହିଁ ରକ୍ଷା କର ପ୍ରଭୁ। ଅଧର୍ମର ଚକ୍ର ବ୍ୟୁହ ଭିତରେ ଧର୍ମ ନିଶ୍ଚିହ୍ନ ପ୍ରାୟ। ସମସ୍ତଙ୍କ ସ୍ତୁତିରେ ପ୍ରୀତ ହେଇ ପ୍ରଭୁ ଗୋଲୋକ ବିହାରୀ ବିଷ୍ଣୁ କହିଲେ, ନିର୍ଭୟରେ ଯିଏ ଯାହା ପୁରକୁ ଗମନ କର। ମାନବ ଶରୀର ଧରି ମୁଁ ରାଜା ଦଶରଥ ଏବଂ ମା କୌଶଲ୍ୟାଙ୍କର ଜ୍ୟେଷ୍ଠ ପୁତ୍ର ଭାବେ ଧରାଧାମରେ ଅବତରଣ କରିବି। ପରମଶକ୍ତିଙ୍କ ସହ ଅଧର୍ମର ଭାର ଲାଘବ କରିବି।

ଆପଣମାନେ ଶୁଣୁଥିଲେ ତୁଳସୀ ରାମାୟଣ ଭାଗ ଥିଲା 48, ଆକାଶବାଣୀ ବଲାଙ୍ଗୀର। ଶ୍ରୋତବନ୍ଧୁ, ଏଥର ଆସନ୍ତୁ ଶୁଣିବା ଭଜନଟିଏ ଅନୁରାଧା ପୌଡ଼ୱାଲ ଏବଂ ସାଥୀଙ୍କ କଣ୍ଠରେ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ଦିଲୀପ ସିଂ ସମୀର ସିଂ।

ପରବର୍ତ୍ତୀ କଥାଚିତ୍ର ଆକାଶେ କି ରଙ୍ଗ ଲାଗିଲା। ଉଦିତ ନାରାୟଣଙ୍କ କଣ୍ଠରେ ଦେବୀଦତ୍ତ ମହାନ୍ତିଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

0: ପରବର୍ତ୍ତୀ କଥାଚିତ୍ର ପାଗଳ ପ୍ରେମୀ ଟି ଶ୍ରୀନୁଙ୍କ କଣ୍ଠରେ ବସନ୍ତ ଦାସ ସାମଲଙ୍କ ରଚନା ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।
1: Are you ready to break it down? Yeah! And keeping it real!

ଏଥର କୁମାର ବାପି ଏବଂ ତପୁ ମିଶ୍ରଙ୍କ କଣ୍ଠରେ ପରବର୍ତ୍ତୀ କଥାଚିତ୍ର ଧନରେ ରଖିବୁ ଶପଥ ମୋରର ଗୀତ। ଗୀତଟିକୁ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ, ସ୍ୱରବଦ୍ଧ କରିଛନ୍ତି ଶାନ୍ତିରାଜ ଖୋସଲା।

ତୁ ମୋ ଆଖିର ତାରା ଏହି କଥା ଚିତ୍ରର ଗୀତ ଶୁଣୁଥିଲେ ଇରା ମହାନ୍ତିଙ୍କ କଣ୍ଠରେ। ନିର୍ମଳ ନାୟକ ରଚନା ଓ ମଳ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଥିଲା ଏହି ଗୀତଟି। ଏଥର ରତିକାନ୍ତ ଶତପଥୀଙ୍କ କଣ୍ଠରେ ନିଜାମଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ବିଶ୍ୱସ୍ୱରୂପ ମହାପାତ୍ର, କଥା ଚିତ୍ର କେହି ନୁହେଁ କାହାର।

ଆପଣମାନେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର ତତେ ମୋରାଣ। କଣ୍ଠଶିଳ୍ପୀ ବିଭୁ କିଶୋର, ଗୀତ ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ମଳୟ ମିଶ୍ର।

ଶେଷରେ କଦାଚିତ୍ର ସମୟ ଖେଳୁଛି ଚକା ଭାଉଁରେ। ନିମୟ ମହାନ୍ତିଙ୍କ ଗୀତ ରଚନା ଏବଂ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ ଅଭିଜିତ।

ଆପଣ ମାନେ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଶ୍ରୋତା ବନ୍ଧୁ, ଏଥର ଆଜିର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିବା ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ।

ଆଜିର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀ, ଆକାଶବାଣୀ ବଲାଙ୍ଗୀର। ଏଥର ରିଲେ କରୁଛୁ ସମ୍ବାଦ, ଆକାଶବାଣୀ।

0: resilient even today.
1: External Affairs Minister Dr. A. Jaishankar will host the Quad Foreign Ministers meeting in New Delhi tomorrow. Foreign Minister of Australia Penny Wong, Foreign Minister of Japan Toshimitsu Motegi, and Secretary of the State of United States Marco Rubio will participate in the meeting. The ministers will exchange views on advancing Quad cooperation across priority areas, review progress on ongoing Quad initiatives, and reflect on recent development in the Indo-Pacific region and other international issues of mutual concern. Home Minister Amit Shah will visit India's border region over the next few days and hold security-related meetings. Sources said he will reach Bikaner, Rajasthan tonight and will visit the BSF's Sanshu border outpost in the morning tomorrow, where he will interact with the security forces and inaugurate welfare schemes for them. In the afternoon, he will review the security situation in the border region of Bikaner. Officials said the Home Minister and the Rajasthan government, BSF officials along with the district collectors and superintendent of police from five borders district will attend the meeting. At Asian Under-23 Wrestling Championships in Da Nang, Vietnam, Indian wrestlers put up a dominant show, securing two gold medal today. And that's the end of the news bulletin.
2: ସମ୍ବାଦ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବଲାଙ୍ଗୀର, ଏଥର ଏହି ଅଧିବେଶନକୁ ଶେଷ କରିବାର ସମୟ। ଅଧିବେଶନକୁ ଶେଷ କରିବା ପୂର୍ବରୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଜଣାଇ ଦେଉଛୁ। ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ 5:53। ଭକ୍ତି ଗୀତଭରା କାର୍ଯ୍ୟକ୍ରମ ଆରାଧନା ପ୍ରଚାର କରିବୁ ସକାଳ 6:05। 6:30 ଆଜିର ଭାବନା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିପାରିବେ ସକାଳ 6:35। 7:10 ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। 7:35 ଚାଷର ହାଲ କାର୍ଯ୍ୟକ୍ରମ ରହିଛି। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 7:40। 7:50 ପାରମ୍ପରିକ ଗୀତ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 8:30 ଏବଂ 8:45 ଓଡ଼ିଆ କଥାଚିତ୍ର ଗୀତ। ଦିନ 11:00 କାର୍ଯ୍ୟକ୍ରମ ବାତାୟନ ଭକ୍ତକବି ରାମଦାସ ବିରଚିତ ଦାଢ଼୍ୟତା ଭକ୍ତି ପ୍ରଚାର କରିବୁ ଦିନ 12:00। ଏଥିରେ ଶୁଣିବେ ଦାମୋଦର ଦାସ ସମ୍ବାଦର ପ୍ରଥମ ଭାଗ। ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି ଦିନ 12:15 ଏବଂ 12:30। ରିଲେ କରିବୁ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା ଆଗାମୀକାଲିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର, ଏଥର ସମୟ 11:11। ଏହି ଅଧିବେଶନକୁ ତାହେଲେ ଏଇଠି ଶେଷ କରୁଛୁ। ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।